ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10 ଆମର ସ୍ୱାସ୍ଥ୍ୟ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସକାଳ 7:25 ଏବଂ ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଚାଷର ହାଲ ଶୁଣିବେ ଆଜି ସକାଳ 7:35 7:40 ରହିଛି ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସର 311ତମ ଭାଗ। ଆଜି ସକାଳ 7:50 ଏବଂ ରାତି 8:25 ହିନ୍ଦୀ ଭଜନ। ଆଜି ସକାଳ 8:30 ଓଡ଼ିଆ କଥାଚିତ୍ରର ଗୀତ, ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 8:45। ଆଜି ସକାଳ 9:00 ଦିନ 10:00 ପର୍ଯ୍ୟନ୍ତ, ଦିନ 10:05 11:00, ମଧ୍ୟାହ୍ନ 12:30 ଦିନ ଗୋଟାଏ 50 ମିନିଟ୍, ଅପରାହ୍ନ 2:45 ଅପରାହ୍ନ 5:00 ଏବଂ ରାତି 9:15 ରାତି 10:00 ଯାଏଁ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ବାତ୍ୟାହ୍ନ ଶୁଣିବେ ଦିନ 11:00, ମଧ୍ୟାହ୍ନ 12:00 ଗୃହଲକ୍ଷ୍ମୀ। ଆଜି ଏଥିରେ ରହିଛି ଶିଶୁ ଶ୍ରମିକ ଏକ କଳଙ୍କିତ ପ୍ରଥା, ଆଲୋଚିକା ପ୍ରତିମା ମହାପାତ୍ର। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT, 5:30 ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ। ଆଜିର ପ୍ରସଙ୍ଗ ଶୁଣିବାର ସମୟ ସନ୍ଧ୍ୟା 6:55, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଶୁଣିପାରିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା, ଆଜି ଏଥିରେ ରହିଛି ମନୋରଞ୍ଜନୀ। ଓଡ଼ିଆ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:00, ରାତି 8:15 ତୁଳସୀ ରାମାୟଣ ଭାଗ 62, ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ରାତି 8:30, ରାତି 10:00 ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35 ଗୀତ ଗଜଲ କାର୍ଯ୍ୟକ୍ରମ, ଆଜିର କଣ୍ଠଶିଳ୍ପୀ ଭୂପିନ୍ଦର ସିଂ ଏବଂ ମିଥାଲି ସିଂ। ଏ ଥିଲା ଆମର ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ।

ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9% ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026ରେ ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜ ପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6 ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32 ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6,132 ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜ ପର୍ବ ଉପଲକ୍ଷେ ଆସନ୍ତା 15 ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର

0: ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୁ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୁ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବାବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରବଣ ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣପଟହ ରହିଥାଏ। ଏହି ତିନୋଟି ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନସିଲ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି 5 ଜଣରେ ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମାଆର ଗର୍ଭାବସ୍ଥାରେ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣଗୁଡ଼ିକ ହେଲା, ଜନ୍ମ ପୂର୍ବରୁ ମାଆକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମାଆକୁ ଜଣ୍ଡିସ, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି ହେଲେ। ଜନ୍ମ ସମୟରେ ବ୍ରିଜ୍ ଡେଲିଭରି, ସିଜେରିଆନ୍ ସେକ୍ସନ୍, ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥ ୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫନେସ୍, ଯାହା ଶବ୍ଦର ଗତି ବାଧା ସୃଷ୍ଟି ଦ୍ୱାରା ହୋଇଥାଏ। ସେନ୍ସରି ନ୍ୟୁରାଲ୍ ଡେଫନେସ୍, ଯାହା ଅନ୍ତଃକର୍ଣ୍ଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ। ଏବଂ ଅନ୍ୟଟି ହେଲା ମିକ୍ସ ଡେଫନେସ୍। କଣ୍ଡକ୍ଟିଭ୍ ଡେଫନେସ୍ର କାରଣଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନ ପାଚି ପର୍ଦ୍ଦାରେ ଛିଦ୍ର ହେଲେ କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫନେସ୍ ହୁଏ। ସେନ୍ସର ନ୍ୟୁରାଲ୍ ଡେଫନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମିତ ଶିଶୁ ଏବଂ ବୟସ୍କ ଲୋକ, ଯାହାକୁ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିକ୍ସଡ୍ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ବଧିର ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରି ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ଼ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜିକାଲି ଅତ୍ୟାଧୁନିକ କକ୍ଲିୟାର ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ। ଯଥା କାନରେ କାଠି ପାଣି ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ୍ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଶ୍ରବଣ ଦୋଷ, ଆଲୋଚନା କଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍। ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକୁ ନୁହେଁ, ବରଂ ବ୍ୟାପକ ଭାବେ ବିଶ୍ୱ ପରିସ୍ଥିତିକୁ ପ୍ରଭାବିତ କରୁଛି। ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲ୍ଟୋନେନ୍ ଏବଂ ୟୁଏଇର ସହକାରୀ ବୈଦେଶିକ ମନ୍ତ୍ରୀ ଲାନା ନୁସେଇବେଙ୍କ ସହ ଆଲୋଚନାରେ ଭାଗ ନେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପ୍ରଭାବ ହ୍ରାସ କରିବା ସହ କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଡକ୍ଟର ଜୟଶଙ୍କର ଅସ୍ଥିର ବିଶ୍ୱ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳାର ବିକେନ୍ଦ୍ରୀକରଣ, ସ୍ଥିରତା ଓ ବିକଳ୍ପ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ଶକ୍ତିନୀତି ଜାତୀୟ ସ୍ୱାର୍ଥ ଆଧାରିତ ଏବଂ ଏଥିରେ ମୂଲ୍ୟ ଓ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ସମ୍ପର୍କ, ଶକ୍ତି ସହଯୋଗ ଓ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଯୁଦ୍ଧର ବଦଳୁଥିବା ସ୍ୱରୂପ ଭାରତ ୟୁରୋପୀୟ ସଂଘ ମଧ୍ୟରେ ପ୍ରତିରକ୍ଷା ଓ ରଣନୀତିକ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଆଲୋଚନା କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କୁ ସାକ୍ଷାତ କରି ବିଶ୍ୱ ଭୂରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଇରାନର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବା ନେଇ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଥିଲେ। ତେବେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ସହ ହେଉଥିବା ଆଲୋଚନାର ଫଳାଫଳକୁ ସେଠାକାର ସର୍ବୋଚ୍ଚ ନେତୃତ୍ୱ ଅନୁମୋଦନ ଦେଇଛନ୍ତି। ଗତ 2 ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର 158ତମ ରେଗୁଲାର କୋର୍ସ ଏବଂ 141ତମ ଟେକ୍ନିକାଲ୍ ଗ୍ରାଜୁଏଟ୍ କୋର୍ସର ପାସିଂ ଆଉଟ୍ ପରେଡ୍ର ସମୀକ୍ଷା କରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା

ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ଦୁଇଦିନିଆ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏବଂ ଆର୍ଥିକ ବ୍ୟାପାର ବିଭାଗର ରାଜ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଶ୍ରୀ ଗୋଏଲ ସ୍ୱିଜରଲ୍ୟାଣ୍ଡର ଔଷଧ ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ଭାରତ ସ୍ୱିଜରଲ୍ୟାଣ୍ଡ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ସହ ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଓ ଆର୍ଥିକ ଭାଗିଦାରୀ ଚୁକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନାକୁ ଆଗକୁ ବଢ଼ାଇବ। ଏଥିସହ ଚୁକ୍ତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଖରିଫ୍ ଚାଷ ଋତୁ ଆରମ୍ଭ ହେଉଥିବା ବେଳେ ତୈଳବୀଜ ଚାଷୀମାନଙ୍କୁ ଗବେଷଣା ଭିତ୍ତିକ କୃଷି ପରାମର୍ଶ ଯୋଗାଇବା ପାଇଁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମକ ହ୍ୱାଟ୍ସଆପ୍ ଆଧାରିତ କୃତ୍ରିମ ବୁଦ୍ଧିମତା ସେବା ଆରମ୍ଭ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ, ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140245981880 ନମ୍ବରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟପୁସ୍ତକ ଓ ଶ୍ରେଣୀ ଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ୍ ଶାସନ ଓ ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ୍ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ୍ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29ତମ ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ୍ ଶାସନ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 69 ଦେଶ ଓ 2 ଜାତିସଂଘ ସଂସ୍ଥାକୁ 30 ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି

0: ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜିଟିକା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପି ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜୀ ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲ୍ରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ତାରିଖରେ ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଶାଲବେଗଙ୍କ ରଚନାରୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

0: ପ୍ରଚାର କଲୁ ସାଲ ବେଗଙ୍କ ରଚନାରୁ କେତୋଟି ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଆସନ୍ତୁ ଶୁଣିବା ଚାଷର ହାଲ।
1: ଏହାଦର ସମୟାନେ ଫସଲ ନୁ ରୋଗ ପୋକ ଦମନ ଲାଗି ବନେ ହିସାବେ ବିଷର ପ୍ରୟୋଗ କରାଯାଉଛେ, ଯେନ୍ଟାକି ଆମର ଫସଲ ପରିବେଶ ଆରୁ ମାଟିର ଉର୍ବରତା ଲାଗି ବିପଦ ଆଏ। ଇସବୁ କଥାକେ ଧ୍ୟାନ ଦେଲେ ବିଷର ପ୍ରୟୋଗ ନି କରି କରି ଅନ୍ୟ କେତେଟା ଉପାୟ ଅଛେ, ଯେନ୍ଟାକି କବାରେ ଲଗାଲେ ଆମର ଚାଷୀ ଭାଇ ବୋନ ମାନେ ଫସଲ ନୁ ଭିନ୍ନ ଭିନ୍ନ ରୋଗ ପୋକର ଦମନ କରିପାରବି। ପହିଲା ହେଉଛେ ଖରାଟିଆ ଚାଷ କରବାର ଆଗରୁ ଗ୍ରୀଷ୍ମ ଋତୁରେ ଜମିକେ 3-4 ଥର ଓଲଟ ପାଲଟ କରି କରି ଚାଷ କରିଦେଉନ୍, ଯାର ଦ୍ୱାରା ମାଟ ଭିତରକେ ସୂର୍ଯ୍ୟାଲୋକ ସମି ପାରବା ଆରୁ ମାଟଥି ଲୁକିଥିବାର ରୋଗ ଜୀବାଣୁ ଆରୁ ପୋକ ବାହାରକେ ବାହାରି ଆସବେ। ସେମାନଙ୍କୁ କାଉ ବକ ଆରୁ ବଣି ବାଗି ପରାଙ୍ଗ ଭୋଜି ଜୀବମାନେ ଖାଇଦେସନ୍। ସୂର୍ଯ୍ୟ କିରଣ ଲାଗି ମାଟ ବିଶୋଧନ ହେସି, ମାଟଥି ଥିବାର ଅନାମନା ଘାସ ବି ନଷ୍ଟ ହେଇଯାଏସି। ନିରୋଗ ମଞ୍ଜି ବା ଚାରା ବାଛୁନ୍ ଆରୁ ଇମାନଙ୍କୁ ଚାଷ କବାରେ ବ୍ୟବହାର କରୁନ୍। ଇମାନଙ୍କର ଭିତରେ ଥିବା ରୋଗ ପୋକ ନିରୋଧକ ଶକତ ଲାଗି ଫସଲ ସେମାନଙ୍କର କବଲରୁ ରକ୍ଷା ପାଇ ଯାଇସି। ପ୍ରତ୍ୟେକ ଫସଲ ଲାଗି ଭିନ୍ନ ଭିନ୍ନ କିସମ କୃଷି ବୈଜ୍ଞାନିକ ମାନଙ୍କର ଦ୍ୱାରା ଉଦ୍ଭାବନ କରାଯାଉଛେ, ଯେନ୍ତାକି ଢିପ୍ ଜମିନ୍ ଲାଗି ଖଣ୍ଡଗିରି ଇନ୍ତା କିସମ, ମଧ୍ୟମ କିସମ ଜମିନ୍ ଲାଗି ଲଲାଟ ଗୌରୀ, ସେନ୍ତା ଖାଲ ଜମିନ୍ ଲାଗି ନବୀନ କୋଣାର୍କ ଇନ୍ତା ଭିନ୍ନ ଭିନ୍ନ କିସମ, ବନ୍ୟା ହେଉଥିବାର ଅଞ୍ଚଲ ଲାଗି ବି ହେନ୍ତା ଭିନ୍ନ ଭିନ୍ନ କିସମ ରହିଛି। ଆର ଗୋଟେ କଥା ବି ଚାଷୀମାନେ ଜାଣବାର୍କେ ପଡ଼ବା ଯେ ପ୍ରତ୍ୟେକ ଫସଲ ଲାଗି ନିର୍ଦ୍ଦିଷ୍ଟ ପରିମାଣର ବିହନ ଏକଡ଼େ ହେଉ ବା ହେକ୍ଟରେ ଜମିର ଲାଗି ଅନୁମୋଦିତ କରାଯାଇଛି। ଅତ୍ୟଧିକ ପରିମାଣର ବିହନ ଚାଷ କବାରେ ଲଗାଲେ କେବେ ବି ଉଚିତ ନେଇସି। ଆମର ରାଜ୍ୟର ଚାଷୀ ଭାଇମାନେ ଅକ୍ଷୟ ତୃତୀୟା ଦିନେ ଧାନ ଅନୁକୂଳ କରିଥିସନ୍, ହେଲେ ବର୍ଷା ଋତୁ ଆଇବାର ଆଗରୁ ଧାନ ବୁଣି ଦେଲେ ଭଲ, ଯାହାର ଦ୍ୱାରା ଗଜା ମରିଯିବାର ବିପଦରୁ ଫସଲ ରକ୍ଷା ପାଇଯାଏସି। ଜୁଲାଇ ମାସର ଶେଷ ଆଡ଼େ ଧାନ ରୁଇ ପାରିଲେ ଫସଲକେ କାହାଲିଆ ଆରୁ କାଣବିନ୍ଧା ପୋକର ପ୍ରାଦୁର୍ଭାବରୁ ରକ୍ଷା କରିହେବା। ଧାନ ପଲ୍ହା ହେଉ କି ବାଇଗନ, ପାତଲଘଣ୍ଟା, ମିର୍ଚା, ଆମ, ପନସ, ଅମୃତମଡ଼ା, କାଜୁ ବାଦାମ, ମାୟା, କଦିଲ, ପିଲ୍ ଇନ୍ତା ସବୁ ଲଗାଲା ସମିଆକେ ଗଜ ଆରୁ ଧାଡ଼ି ପ୍ରତି ଅନୁମୋଦିତ କରାଯାଇଥିବାର ଦୂରତା ପ୍ରତି ନଜର ଦେବାରକେ ପଡ଼ବା, ଯାହାର ଦ୍ୱାରା ଗଜମାନେ ପବନ ଆରୁ ସୂର୍ଯ୍ୟ କିରଣ ଅଧିକ ପରିମାଣରେ ପାଏସନ୍। ଜମିଥି ଖତସାର ଦେବାରଟା ଆରୁ ପାନ ମଡ଼ାବାରଟା ସୁବିଧା ହେସି। ପ୍ରତ୍ୟେକ ଫସଲ ଲାଗି ନିର୍ଦ୍ଦିଷ୍ଟ ପରିମାଣର ଖତ ଆରୁ ସାରର ପରିମାଣ ଆରୁ ଇତାର ପ୍ରୟୋଗ ପ୍ରଣାଳୀ ଅନୁମୋଦିତ କରାଯାଇଛି, କିନ୍ତୁ ଅତ୍ୟଧିକ ପରିମାଣର ଯବକ୍ଷାର ଜାନ ସାର ପ୍ରୟୋଗରୁ ଫସଲ ରୋଗପୋକ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେସି। ସେନ୍ତା ପାନ ମଡ଼ାଲା ସମିଆକେ ବି ଚାଷୀମାନଙ୍କୁ କେତେଟା କଥା ଉପରେ ଧ୍ୟାନ ଦେବାରକେ ପଡ଼ବା। ଧାନ ଡୁଲିଥି ଅତ୍ୟଧିକ ପରିମାଣର ପାନ ଲାଗି ରହିଲେ ଧାନ ଫସଲକେ ମାଟିଆ ଗୁଣ୍ଡି ପୋକମାନେ ସହଜରେ ଆକ୍ରମଣ କରିଥିସନ୍ ଆରୁ ବହୁତ ପରିମାଣରେ କ୍ଷତି କରସନ୍। କାରଣ ହେଉଛେ ଇ ପୋକ ଉଦା ଆରୁ ସନସନ୍ତିଆ ପରିବେଶରେ ନିଜର ବଂଶ ବିସ୍ତାର ଖୁବ ଶୀଘ୍ର କରିଦେଇପାରସନ୍। ସେଥିର୍ଲାଗି ପୋକ ଲାଗିଥିବା ଡୁଲିନୁ ପାନ ବହରେଇ କରି 2-3 ଦିନ ପରେ ପାନ ଦେବାର ଦରକାର। ସେନ୍ତା କୁଶେର ଲଗାଲା ପରେ ଜମି ଶୁଖା ରହିଲେ କୁଶେର ଫସଲର ସଲ କାଣବିନ୍ଧା ପୋକର ପ୍ରାଦୁର୍ଭାବ ଭୟଙ୍କର ହେସି। ସେଥିର୍ଲାଗି କୁଶେର ବାର୍କେ 7-10 ଦିନ ଭିତରେ ପାନ ମଡ଼ାବାର ଲାଗି ଆମର ଚାଷୀ ଭାଇ ବୋନମାନଙ୍କୁ ପରାମର୍ଶ ଦିଆଯାଏସି। ଇନ୍ତା ସବୁ ଭିନ୍ନ ଭିନ୍ନ ଆୟ ଉପେ କବାରେ ଲଗାଲେ ଆମର ଫସଲ ଭଲ ଅମଲ ଦେବାର ସାଙ୍ଗେ ପରିବେଶ ବି ସନ୍ତୁଳିତ ରହିବ।
0: ଚାଷର ହାଲ ଶୁଣିଲେ ଆଜି ଏଥିରେ ଥିଲା ଚାଷ କାମ ପାଇଁ ସନ୍ତୁଳିତ ପରିବେଶ। ଉପସ୍ଥାପନା ତେଜରାଜ ଧରୁଆ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, ଭାଗ 311। ଆଜିର କଣ୍ଠଶିଳ୍ପୀ ଭୂପିନ୍ଦର ଏବଂ ଶ୍ରୀକାନ୍ତ ପାରଗାଓଁକର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ।
1: ସୌଜନ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବଲାଙ୍ଗୀର।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
2: ପୁଣି ଥରେ
3: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
4: କଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
3: ଆରେ
2: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
2: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
5: ଆର୍ବିଆଇ କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ପ୍ରଚାର କଲୁ ପଣ୍ଡିତ ଯଶରାଜଙ୍କ କଣ୍ଠରେ ହିନ୍ଦୀ ଭଜନ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ବର୍ତ୍ତମାନ ସମୟ ସକାଳ 8 ବାଜିବାକୁ ଯାଉଛି। ସମାଚାର ପ୍ରଭାତ ଶୁଣନ୍ତୁ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

0: target financial infrastructure. External Affairs Minister S. Jaishankar calls for diversified supply chains and greater international cooperation amid ongoing conflicts. US President Donald Trump calls off new military strikes on Iran, citing breakthrough in talks to end war. Hosts England to take on Sri Lanka in opening match of ICC Women's T20 Cricket World Cup in Birmingham today. And in football, co-hosts Mexico beat South Africa 2-0 in inaugural match of FIFA World Cup 2026. And with that, we end the morning news. Have a nice day.
1: আকাশবাণী বলাঙ্গীর প্রচার করছু কেতোটি ওড়িয়া কথাচিত্রর গীত। প্রথমে ধনরে রখিবু শপথ মোর কথাচিত্র পাই দ্বৈত কণ্ঠে গাইছন্তি অভিজিৎ এবং নিবেদিতা। গীত রচনা ডক্টর নির্মল লাই, সঙ্গীত শান্তিরাজ খোসলা। শুনিপারিবে বিজ্ঞাপন পরে।
2: গাঁ হেউ বা সহর, ওড়িশাবাসীঙ্କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତ
5: ମାଗଣା ବିଜୁଳି ଯୋଜନା, ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ କଥାଚିତ୍ର ତୋ ବିନା ମୋ କାହାଣୀ ଅଧା ଦ୍ୱୈତ କଣ୍ଠରେ ଗାଇଛନ୍ତି ନିବେଦିତା ଏବଂ ସ୍ୱୟଂ ସା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଗୀତ କଥାଚିତ୍ର ଗାଇଛନ୍ତି ମହମ୍ମଦ ରଫି, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ କଲ୍ୟାଣୀଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମର ଶେଷରେ କଥାଚିତ୍ର ଜବ୍ ଜବ୍ ଫୁଲ୍ ଖିଲେ ଗାଇଛନ୍ତି ମହମ୍ମଦ ରଫି, ଗୀତ ଲେଖିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ବାତାୟନ। ଆଜି ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଫର୍ଜ କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: एथरो जिनेकिरा कथाचित्र पाई गाइछंती मोहम्मद रफी, गीत रचना आनंद बक्सी, संगीत लक्ष्मीकांत प्यारेलाल।

0: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ବବି ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଶୈଳେନ୍ଦ୍ର ସିଂ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।
1: बाहर से कोई

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ସାଜନ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅଲକା ୟାଗ୍ନିକ୍, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ କୁମାର ଶାନୁ ସଲାମୀ କଥାଚିତ୍ରରେ। ଗୀତ ରଚନା ମଦନ ପାଲ, ସଙ୍ଗୀତ ନଦୀମ ଶ୍ରବଣ।

ଏଥର ମୋହରା କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ସା।

କଥାଚିତ୍ର ମେ ଖିଲାଡ଼ି ତୁ ଅନାଡ଼ି ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ରାନୀ ମଲ୍ଲିକ, ସଙ୍ଗୀତ ଅନ୍ନୁ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷରେ କଥାଚିତ୍ର ହମ୍ ଆପ୍କେ ହେ କୋନ୍ ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ୍, ଗୀତରଚନା ଦେବ କୋହଲି, ସଙ୍ଗୀତ ରାମ ଲକ୍ଷ୍ମଣ।

0: ବାତାୟନ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଆପଣମାନେ ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ।

0: ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା, ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
0: ଆଜିର କାର୍ଯ୍ୟକ୍ରମର ପରିଚାଳନା ପାଇଁ ଆପଣମାନଙ୍କ ସାଥିରେ ମୁଁ ପାର୍ଥବୀ
1: ଆଉ ମୁଁ ଭାରତୀ।

0: ଘରେ ପିଲାଟିଏ ଜନ୍ମ ହେଲେ ସମସ୍ତଙ୍କର ମନ କେତେ ଖୁସି ହୋଇଯାଏ, ଆମ ଘରକୁ ନୂଆ ଅତିଥିଟିଏ ଆସିଲା ବୋଲି।
1: ଶିଶୁ ହିଁ ସ୍ରଷ୍ଟାର ଅନବଦ୍ୟ ସୃଷ୍ଟି
0: କୁହାଯାଏ। ଆଜିର ଶିଶୁ କାଲିର ନାଗରିକ।
1: ହଁ, ପ୍ରତ୍ୟେକ ଶିଶୁର ବଞ୍ଚିବାର ଅଧିକାର ରହିଛି।
0: ଅନାୟାସରେ ଜନ୍ମ ହେବା ସହିତ ପରିବାରର ଖୁସି, ଆଦର, ସ୍ନେହ, ମମତା, ବାତ୍ସଲ୍ୟପଣ ଆଦିରେ ବଢ଼ିବା ଶିଶୁ ପାଇଁ ଅତ୍ୟନ୍ତ ଆବଶ୍ୟକ,
1: ଯାହାଦ୍ୱାରା ତାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଠିକ୍ ଭାବରେ ହୋଇଥାଏ।
0: କିଭଳି ଭାବରେ ସେ ସୁସ୍ଥ ରହିବ ଏବଂ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବ, ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ। ମାତାପିତା ପରିବାରରେ କର୍ମଜଞ୍ଜାଳରେ ଥାଆନ୍ତୁ ଅବା ବ୍ୟସ୍ତବହୁଳ ଜୀବନ ଭିତରେ, ଆହୁରି ମଧ୍ୟ ପାରିବାରିକ ତିକ୍ତତା, ପାରିବାରିକ ବିଶୃଙ୍ଖଳା ତଥା ପିଲାଙ୍କ ଲାଳନ ପାଳନରେ ଅକ୍ଷମତା ହେଉ, ପିତାମାତାଙ୍କର ସ୍ନେହ ଆଦରରୁ ବଞ୍ଚିତ ହେବା ଶିଶୁର ମାନସିକ ତଥା ଶାରୀରିକ ଅଭିବୃଦ୍ଧିରେ କ୍ଷତି ଘଟାଇଥାଏ।
1: କୌଣସି ପରିସ୍ଥିତିରେ କୌଣସି ଶିଶୁକୁ ଶାରୀରିକ ଓ ମାନସିକ ଶୋଷଣ, ନିର୍ଯାତନା, ଯନ୍ତ୍ରଣା ଦେଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସେଥିପାଇଁ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି।
0: କୌଣସି ପରିସ୍ଥିତିରେ ଶିଶୁ ନିଜକୁ ଅସୁରକ୍ଷିତ ମନେ ନ କରିବା ଉଚିତ।
1: ପ୍ରତି ଶିଶୁକୁ ସମ୍ମାନ ଓ ପ୍ରତ୍ୟେକ ଶିଶୁର ଅଧିକାରକୁ ସମ୍ମାନ ଦେବା ନିହାତି ଆବଶ୍ୟକ।
0: ପିଲାଟିଏ ନିଜର ପିଲାଦିନ ସାଙ୍ଗସାଥି ମେଳରେ ବିତେଇବା, ସୁଷମ ଖାଦ୍ୟ ଖାଇବା ତଥା ସୁରକ୍ଷିତ ରହିବା ପ୍ରତ୍ୟେକ ପିଲାର ଅଧିକାର ଅଟେ।
1: ହଁ ଭଉଣୀମାନେ, ଶିଶୁ ଅଧିକାର ବିଷୟଟି ଆମେ ଏଇଥିପାଇଁ ରଖିଲୁ କାରଣ ଆମ ସମାଜରେ ଏମିତି କେତେ ଶିଶୁ ଅଛନ୍ତି ଯେଉଁମାନଙ୍କ ପିଲାଦିନ ଅସୁରକ୍ଷିତ ଭାବରେ କଟିଥାଏ। ସେମାନେ ଅନେକ କାରଣରୁ ଅଳ୍ପ ବୟସରୁ ବିଭିନ୍ନ ଅସୁରକ୍ଷିତ ପରିବେଶରେ ରହି କାମ କରିଥାନ୍ତି।
0: ଅସୁରକ୍ଷିତ ପରିବେଶ କହିଲେ ଯେମିତି ବିଡ଼ି ତିଆରି କାରଖାନା, ନିର୍ମାଣ କାର୍ଯ୍ୟ, କୃଷି କାର୍ଯ୍ୟରେ ଯନ୍ତ୍ରଚାଳନା, ରେଳ ପରିସର ଓ ପରିବହନ, ମୋଟର ପରିବହନ, କଳକାରଖାନା, ଖଣି ଖାଦାନ, ରଙ୍ଗ କାର୍ଯ୍ୟ କରିବା, ଜୋତା ତିଆରି କାରଖାନା, ଛାପାଖାନା, ଜରି ଗୋଟେଇବା, ପଥର କାମ, ଲୁଗାରେ ରଙ୍ଗ ଦେବା, ଦିଆସିଲି ତିଆରି, ସିମେଣ୍ଟ ଓ ସିମେଣ୍ଟ ଜାତୀୟ ଦ୍ରବ୍ୟ ପ୍ରସ୍ତୁତି,
1: ତା ସହ ଇଟାଭାଟି, ଅଗରବତୀ ତିଆରି, ସାର ଓ ପୋକମରା ଔଷଧ ପ୍ରସ୍ତୁତି, ପଥର ଭଙ୍ଗା, ତମାଖୁ ଜନିତ ଦ୍ରବ୍ୟ ପ୍ରସ୍ତୁତି ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ପ୍ରସ୍ତୁତି, ଏହିଭଳି ସ୍ଥାନମାନଙ୍କରେ କାମ କରିଥାନ୍ତି ସେମାନେ।
0: ଆହୁରି ବି ଢାବା ଓ ହୋଟେଲ ଆଦିରେ ଶିଶୁ ଶ୍ରମିକ ଭାବରେ କମ୍ ପାରିଶ୍ରମିକରେ ପିଲାମାନେ କାମ କରୁଥିବାର ଦେଖାଯାଏ।
1: ପାରମ୍ପରିକ ବ୍ୟବସାୟରେ ପରିବାରର ଲୋକେ ପିଲାମାନଙ୍କୁ ସହଯୋଗୀ ଭାବରେ ଲଗାଇବା ମଧ୍ୟ ଏକ ସାମାଜିକ ଚଳଣୀ ହୋଇ ରହିଆସିଛି, ଯାହାଫଳରେ ପିଲାଟି ଶିକ୍ଷା ପାଇବାରୁ ବଞ୍ଚିତ ରହିଥାଏ।
0: ପିଲାଟିଏ ଶିଶୁ ଶ୍ରମିକ ହେବାର ଅନେକ କାରଣ ରହିଛି, ଯେମିତି ପରିବାରରେ ମାତାପିତାଙ୍କ ମଧ୍ୟରୁ ଜଣେ ନଥିବା, ଗରିବ ପରିବାରରେ ଦୈନନ୍ଦିନ ଚଳଣୀ ପାଇଁ ଅସୁବିଧା ହେଉଥିବା, ପିତାଙ୍କର ନିଶା ଆଦି ସେବନ ଫଳରେ କରଜରେ ବୁଡ଼ି ରହିଥିବା ପିଲାଙ୍କୁ ଶିଶୁ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ।
1: ଆଇନଗତ ଭାବରେ 14 ବର୍ଷରୁ କମ୍ ବୟସର ଯେକୌଣସି ପିଲା ନିଜର ଶିକ୍ଷା ଓ ଶୈଶବକୁ ଜଳାଞ୍ଜଳି ଦେଇ ଅର୍ଥ ଉପାର୍ଜନ ପାଇଁ କୌଣସି କାର୍ଯ୍ୟରେ ନିୟୋଜିତ ହେଲେ ତାହାକୁ ଆମେ ଶିଶୁ ଶ୍ରମିକ ଭାବରେ ଗଣନା କରିଥାଉ।
0: ଏହି ପ୍ରଥାର ନିରାକରଣ ତଥା ସମାଧାନ ପାଇଁ କେଉଁ କେଉଁ ଆଇନଗତ ବ୍ୟବସ୍ଥା ରହିଛି ଏବଂ ସେହି କୋମଳମତୀ ପିଲାମାନଙ୍କୁ କିଭଳି ଭାବରେ ଏହି ଶିଶୁ ଶ୍ରମିକ ଅବସ୍ଥାରୁ ଦୂରେଇ ଏକ ଉଜ୍ଜଳ ଭବିଷ୍ୟତ ଦିଆଯାଇପାରିବ, ସେ ବିଷୟରେ ଅଧିକ ଜାଣିବା ପାଇଁ ଆଜି ଆମେ ଶୁଣିବା ଏକ ଆଲୋଚନା।
1: ଆଲୋଚନାର ଶୀର୍ଷକ ହେଉଛି ଶିଶୁ ଶ୍ରମିକ ଏକ କଳଙ୍କିତ ପ୍ରଥା। ଆଲୋଚନା କରିଛନ୍ତି ପ୍ରତିମା ମହାପାତ୍ର।
2: ଶିଶୁ ହେଉଛି ଭଗବାନଙ୍କର ସ୍ୱରୂପ ଏବଂ ଦେଶର ଭବିଷ୍ୟତ। ଶିଶୁମାନଙ୍କର ହସଖୁସି ଓ ସେମାନଙ୍କର କୋମଳମତୀ ଶୈଶବ ଉପରେ ଏକ ସୁସ୍ଥ ସମାଜର ଭବିଷ୍ୟତ ନିର୍ଭର କରେ। ମାତ୍ର ଆଜିର ଆଧୁନିକ ସମାଜରେ ଶିଶୁ ଶ୍ରମିକ

0: ପ୍ରଥା ଏକ ବଡ଼ ଅଭିଶାପ ଓ କଳଙ୍କ ରୂପେ ଠିଆ ହୋଇଛି। ଯେଉଁ ବୟସରେ ଶିଶୁଟିଏ ହାତରେ ବହି କଲମ ଧରି ସ୍କୁଲ ଯିବା କଥା, ସେହି ବୟସରେ ସେମାନେ ପେଟ ବିକଳରେ ବିଭିନ୍ନ କଳକାରଖାନା, ହୋଟେଲ, ଚା ଦୋକାନ କିମ୍ବା ଇଟାଭାଟିରେ କଠିନ ପରିଶ୍ରମ କରୁଛନ୍ତି। ଏହା ସଭ୍ୟ ସମାଜ ପାଇଁ ଏକ ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଶିଶୁ ଶ୍ରମିକ ବୃଦ୍ଧି ପାଇବା ପଛରେ ଅନେକ ସାମାଜିକ ଓ ଅର୍ଥନୈତିକ କାରଣ ରହିଛି। ଶିଶୁ ଶ୍ରମିକ ସୃଷ୍ଟିର ସବୁଠାରୁ ବଡ଼ କାରଣ ହେଉଛି ଗରିବତା। ଅନେକ ଗରିବ ପରିବାରରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ନ ପାଇ ବାପା ମାଆମାନେ ନିଜ ସନ୍ତାନକୁ କାମରେ ଲଗାଇବାକୁ ବାଧ୍ୟ ହୁଅନ୍ତି। ଶିକ୍ଷାର ମହତ୍ତ୍ୱ ବିଷୟରେ ଅଜ୍ଞତା ଯୋଗୁଁ ଅନେକ ପିତାମାତା ପିଲାମାନଙ୍କୁ ସ୍କୁଲ ନ ପଠାଇ ରୋଜଗାରର ମାଧ୍ୟମ ସଜାଇଥାନ୍ତି। ମାଲିକମାନେ ବଡ଼ମାନଙ୍କ ଅପେକ୍ଷା କମ୍ ମଜୁରିରେ ଶିଶୁମାନଙ୍କୁ ଅଧିକ ସମୟ ଖଟାଇ ପାରନ୍ତି। ଶିଶୁମାନେ ସହଜରେ ପ୍ରତିବାଦ କରିପାରନ୍ତି ନାହିଁ, ତେଣୁ ସେମାନଙ୍କୁ ଶୋଷଣ କରିବା ସହଜ ହୁଏ। ସମାଜ ଓ ଶିଶୁ ଉପରେ ଏହାର ପ୍ରଭାବ। ଶିଶୁ ଶ୍ରମିକ ପ୍ରଥା କେବଳ ଗୋଟିଏ ଶିଶୁର ଜୀବନ ନଷ୍ଟ କରେ ନାହିଁ, ବରଂ ସମଗ୍ର ଦେଶକୁ ଦୁର୍ବଳ କରିଦିଏ। ଶାରୀରିକ ଓ ମାନସିକ ଶୋଷଣ। କମ୍ ବୟସରୁ କଠିନ ପରିଶ୍ରମ କରିବା ଦ୍ୱାରା ସେମାନେ ଆଗକୁ ବଢ଼ିପାରନ୍ତି ନାହିଁ, ଯାହାଫଳରେ ସେମାନଙ୍କର ଶରୀର ରୋଗ ଏବଂ ଅପପୁଷ୍ଟିର ଶିକାର ହୋଇଥାଏ। ଭବିଷ୍ୟତ ଅନ୍ଧକାରମୟ। ଶିକ୍ଷାରୁ ବଞ୍ଚିତ ହେବା ଦ୍ୱାରା ସେମାନେ ଆଗକୁ ବଢ଼ିପାରନ୍ତି ନାହିଁ, ଯାହାଫଳରେ ସେମାନଙ୍କର ଭବିଷ୍ୟତ ଅନ୍ଧାରକୁ ଚାଲିଯାଏ। ଅପରାଧ ପ୍ରବୃତ୍ତି। ଅନେକ ସମୟରେ ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ଏହି ପିଲାମାନେ ଖରାପ ସଙ୍ଗତରେ ପଡ଼ି ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ହୋଇଯାଆନ୍ତି। ଶିଶୁ ଶ୍ରମିକ ଭଳି ଏକ ସାମାଜିକ କଳଙ୍କକୁ ଦୂର କରିବା ପାଇଁ ସରକାର ଜନସାଧାରଣଙ୍କର ମିଳିତ ପ୍ରୟାସ ଜରୁରୀ। ସରକାରଙ୍କ ଦ୍ୱାରା ପ୍ରଣୀତ ଶିଶୁ ଶ୍ରମ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟ କରିବା ଉଚିତ। ଶିଶୁମାନଙ୍କୁ କାମରେ ଲଗାଉଥିବା ମାଲିକମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ। ଦଲାଲମାନେ ବହୁ ଶିଶୁ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରିବାର ନଜିର ମଧ୍ୟ ରହିଛି। ସେଠାରେ ସେମାନଙ୍କୁ ବିଭିନ୍ନ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଛି। ଶିଶୁ ଶ୍ରମିକ ଆଇନ ଥିଲେ ମଧ୍ୟ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଶିଶୁ ଶ୍ରମିକ ପ୍ରଥା ବନ୍ଦ ହୋଇପାରନ୍ତା। ଆଜି ବିଶ୍ୱରେ 2 କୋଟିରୁ ଅଧିକ ଶିଶୁ ଶ୍ରମିକ ବିପଦସଂକୁଳ ଅବସ୍ଥାରେ କାମରେ ନିୟୋଜିତ ଅଛନ୍ତି। ଏହା ଆମ ପାଇଁ ଏକ ଦୁର୍ଭାଗ୍ୟର କଥା। ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ପ୍ରତିବର୍ଷ ଜୁନ୍ 12 ତାରିଖରେ ପାଳନ କରାଯାଉଛି। ବିଶ୍ୱରେ ଶିଶୁ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି କୁନି କୁନି ପିଲାମାନଙ୍କୁ ଶ୍ରମିକ ରୂପେ ଖଟାଇବା ଏକ ବିକୃତ ମାନସିକତାର ପରିଚୟ। ସମ୍ଭ୍ରାନ୍ତ ଘରର ପିଲାମାନେ ଆଡ଼ମ୍ବରରେ ଜୀବନ ବିତାଉଥିବା ବେଳେ ଅଭାବୀ ପିଲାମାନେ ରାସ୍ତାକଡ଼ରେ ଜୀବନ କଟାଇବେ, ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ଦିନରାତି ସଂଘର୍ଷ କରିବେ। ଏହା ଆମ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଏଥିପାଇଁ ସାମାଜିକ ସଂଗଠନ, ରାଜନୈତିକ ସଂଗଠନ, ଛାତ୍ର ସଂଗଠନ, ବୁଦ୍ଧିଜୀବୀମାନେ ଆଗକୁ ଆସିବା ଦରକାର, ନହେଲେ ଆମ ସମାଜକୁ ଧ୍ୱଂସାଭିମୁଖୀ ହେବାରୁ କେହି ରୋକିପାରିବେ ନାହିଁ। ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ଆମ ସରକାର ବହୁ ଆଇନ ପ୍ରଣୟନ କରିଛନ୍ତି, ସେ ମଧ୍ୟରୁ ଶିଶୁ ଶ୍ରମିକ ଆଇନ ଅନ୍ୟତମ। ଶିଶୁ ଶ୍ରମିକ ଆଇନ। ଭାରତୀୟ ସମ୍ବିଧାନର ଧାରା 24ରେ ଉଲ୍ଲେଖ ଅଛି ଯେ 14 ବର୍ଷରୁ କମ୍ ଶିଶୁକୁ ବିପଜ୍ଜନକ କାମରେ ନିୟୋଜିତ କରାଯାଇପାରିବ ନାହିଁ। 1986 ଆଇନରେ ଜଣେ 14 ବର୍ଷ ସମାପ୍ତ ନ କରିଥିଲେ ତାକୁ ଶିଶୁ ବୋଲି ଧରାଯିବ। ଏହି ଆଇନ ଦ୍ୱାରା 13ଟି କାର୍ଯ୍ୟ ଏବଂ 57ଟି ପ୍ରୋସେସରେ ଶିଶୁକୁ ନିୟୋଜିତ କରାଯାଇପାରିବ ନାହିଁ। ଧାରାରେ ଏକ ବୈଷୟିକ ଜ୍ଞାନ ଥିବା ଉପଦେଷ୍ଟା କମିଟି ଗଠନ କରାଯିବ। ଧାରା 14ରେ ଯଦି କୌଣସି ବ୍ୟକ୍ତି 14 ବର୍ଷ ତଳକୁ ଶିଶୁକୁ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ତାଙ୍କୁ ଅତି କମ୍ରେ 3 ମାସ, ଅତି ବେଶୀରେ 1 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ 10,000ରୁ 20,000 ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଆଇନକୁ କଡ଼ାକଡ଼ି ଭାବରେ ପାଳନ କରିବା ଉଚିତ। ରାଜ୍ୟ ଓ କେନ୍ଦ୍ର ବ୍ୟତୀତ ଶିଶୁ ଶ୍ରମ ସମସ୍ୟାର ନିରାକରଣ ଉପରେ ବିଶ୍ୱସ୍ତରରେ ଲଗାତାର କ୍ରିୟାଶୀଳ ଥିବା ସଂଗଠନ ହେଉଛି ILO ବା ଆନ୍ତର୍ଜାତିକ ଶ୍ରମ ସଂଗଠନ, ଯାହାକି ମିଳିତ ଜାତିସଂଘ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ପ୍ରତିଷ୍ଠା ଲାଭ କରି ସକ୍ରିୟ ରହିଆସିଛି। ଏହା 1919 ଜେନେଭାଠାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ସେବେଠାରୁ ଏହାର ମୁଖ୍ୟ କାର୍ଯ୍ୟାଳୟ ଜେନେଭାରେ ହିଁ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରତିଷ୍ଠା ଲାଭ କରିଥିବା ମିଳିତ ଜାତିସଂଘ ବ୍ୟବସ୍ଥାର ଏକ ବିଶେଷଜ୍ଞ ସଂସ୍ଥା ଭାବେ 1946 ସାମିଲ ହେବାରେ ILO ଥିଲା ପ୍ରଥମ ଆନ୍ତର୍ଜାତିକ ସଂଗଠନ। ଭାରତ ସମେତ ପୃଥିବୀରେ 185 ରାଷ୍ଟ୍ର ବର୍ତ୍ତମାନ ଏହାର ସଦସ୍ୟ ଅଛନ୍ତି। ଭାରତର ବିଶିଷ୍ଟ ଶିଶୁ ଅଧିକାର କର୍ମୀ କୈଳାସ ସତ୍ୟାର୍ଥୀ, ଶିଶୁ ଶ୍ରମିକ ପ୍ରଥା ବିରୋଧରେ ଦୀର୍ଘ ତିନି ଦଶନ୍ଧି ଧରି ଅନେକ ସଫଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଶିଶୁଙ୍କ ଅଧିକାର ଓ ମୌଳିକ ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ନିମନ୍ତେ ତାଙ୍କୁ 2014 ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ଶ୍ରମିକ ପ୍ରଥା ବିଲୋପ ଦିଗରେ ତାଙ୍କର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଲା ବଚପନ ବଚାଓ ଆନ୍ଦୋଳନ। 1980 ମସିହାରେ ସେ ଏହି ସଂଗଠନ ପ୍ରତିଷ୍ଠା କରିଥିଲେ। ଏହା ମାଧ୍ୟମରେ ସେ ଦେଶର ବିଭିନ୍ନ କାରଖାନା ଓ ବେଆଇନ କାର୍ଯ୍ୟରେ ବନ୍ଧକ ଥିବା ହଜାର ହଜାର ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଥଇଥାନ ଓ ଶିକ୍ଷା ବ୍ୟବସ୍ଥା କରାଇଛନ୍ତି। ଗ୍ଲୋବାଲ ମାର୍ଚ୍ଚ ଏଗେନଷ୍ଟ ଚାଇଲ୍ଡ ଲେବର ବିଶ୍ୱସ୍ତରରେ ଶିଶୁ ଶ୍ରମିକ ପ୍ରଥାକୁ ହଟାଇବା ପାଇଁ ସେ 1998 ମସିହାରେ ଏହି ବିଶାଳ ଅଭିଯାନ ଆରମ୍ଭ କରିଥିଲେ। ଏହାଫଳରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ବା ILO ଦ୍ୱାରା ଶିଶୁ ଶ୍ରମିକଙ୍କ ସର୍ବନିମ୍ନ ବୟସ ସୀମା ନିର୍ଦ୍ଧାରଣ ହୋଇପାରିଥିଲା। ଶିକ୍ଷା ଓ ଥଇଥାନ କେବଳ ଉଦ୍ଧାର କରିବା ନୁହେଁ, ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉପଯୁକ୍ତ ପରିବେଶ ଯୋଗାଇ ଦେବାରେ ତାଙ୍କ ଅନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ତାଙ୍କର ଏହି ନିରନ୍ତର ସଂଗ୍ରାମ ଯୋଗୁଁ ଆଜି ଭାରତ ତଥା ସମଗ୍ର ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଶିଶୁ ଅଧିକାର ସୁରକ୍ଷିତ ହୋଇପାରିଛି। ତେଣୁ ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଏହି ସଂଗ୍ରାମରେ ଆମେ ସମସ୍ତେ ସାମିଲ ହୋଇ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିବା, କାରଣ ଶିଶୁ ହସିଲେ ଦେଶ ହସିବ, ଦେଶର ଉନ୍ନତି ହେବ। କ୍ଷୁଦ୍ର ଚାରାଟିର ଯେପରି ଉପଯୁକ୍ତ ଯତ୍ନ ନେଲେ ସେ ଦିନେ ମହାଦ୍ରୁମରେ ପରିଣତ ହୋଇଥାଏ, ଠିକ୍ ସେହିପରି ଆମ ସମାଜ ଶିଶୁଟିର ଉପଯୁକ୍ତ ଯତ୍ନ ନେଲେ ସେ ଦିନେ ବଡ଼ ମଣିଷ ହୋଇ ବାହାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ। କିଏ ଜାଣେ, ଏହି ଶିଶୁମାନଙ୍କ ମଧ୍ୟରୁ ଭବିଷ୍ୟତରେ କିଏ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ହେବ, ଆଉ କିଏ ସେନାବାହିନୀରେ ରହି ଦେଶ ମାତୃକାର ସେବା କରିବ। ମାତ୍ର ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଉପଯୁକ୍ତ ଶିକ୍ଷା ଅଭାବରୁ ଏହି ନିଷ୍ପାପ ଶିଶୁମାନେ ଫୁଲପୁରୀ ପ୍ରସ୍ଫୁଟିତ ହେବା ଆଗରୁ ମଉଳି ଯାଉଛନ୍ତି। ସମସ୍ତ ଶିଶୁଙ୍କ ପାଇଁ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ଓ ବାଧ୍ୟତାମୂଳକ ହେବା ଉଚିତ, ଯେପରି ସେମାନେ ବିଦ୍ୟାଳୟକୁ ଆକର୍ଷିତ ହେବେ। ଗାଁ ଓ ସହର କୋଣ ଅନୁକୋଣରେ ଲୋକମାନଙ୍କୁ ଶିଶୁ ଶ୍ରମିକର ଅପକାରିତା ବିଷୟରେ ସଚେତନ କରାଇବାକୁ ହେବ। ଶିଶୁ ଶ୍ରମିକ ପ୍ରଥା ଆମ ସମାଜରେ ଏକ ବ୍ୟାଧି ରୂପରେ ଦଣ୍ଡାୟମାନ ହୋଇଛି। ସେ ଚାହା ଦୋକାନରେ ହେଉ କିମ୍ବା ରାସ୍ତାକଡ଼ ରେଷ୍ଟୁରାଣ୍ଟରେ, ପେପର ବିକା କାମ ହେଉ କିମ୍ବା ଅଳିଆ ଆବର୍ଜନା ଗୋଟାଇବାରେ, ରାସ୍ତା କାମ ହେଉ କି ଗୃହ ନିର୍ମାଣ କାର୍ଯ୍ୟ, ଭିକ୍ଷାବୃତ୍ତି ହେଉ କିମ୍ବା ଅନ୍ୟ ବିପଦସଂକୁଳ କାର୍ଯ୍ୟରେ କୋମଳମତି ଶିଶୁଟିର ଭବିଷ୍ୟତ ନିଶ୍ଚିହ୍ନ ହୋଇଯାଉଛି। ତେଣୁ ଆମ ସମସ୍ତଙ୍କୁ ଏକ ହୋଇ ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଉଚିତ। ଶିଶୁମାନେ ହେଉଛନ୍ତି କଳିକା ସଦୃଶ, ସେମାନଙ୍କୁ ଫୁଟିବା ପାଇଁ ସୁଯୋଗ ଦେବା ଉଚିତ, ଶ୍ରମର ନିଆଁରେ ଜଳାଇବା କଥା ନୁହେଁ। ଶିଶୁ ଶ୍ରମିକ ପ୍ରଥା ସମାଜର ବିକାଶ ପଥରେ ଏକ ପ୍ରତିବନ୍ଧକ। ଯେଉଁଦିନ ଦେଶର ପ୍ରତ୍ୟେକ ଶିଶୁ ହାତରେ କାମ ବଦଳରେ ବହି, ଖାତା, କଲମ ରହିବ, ସେଦିନ ଆମ ସମାଜ ଏହି କଳଙ୍କରୁ ମୁକ୍ତ ହୋଇପାରିବ ଏବଂ ଏକ ସମୃଦ୍ଧ ଭାରତର ଗଠନ ହୋଇପାରିବ।
1: ଭଉଣୀମାନେ, ଆପଣମାନେ ଶୁଣିଲେ ଶିଶୁ ଶ୍ରମିକ ଏକ କଳଙ୍କିତ ପ୍ରଥା, ଏହାକୁ ଆଲୋଚନା କରିଥିଲେ ପ୍ରତିମା ମହାପାତ୍ର।
2: ସତରେ ସରକାରୀ ଅନୁଷ୍ଠାନମାନେ ତ ନିଜ ନିଜର କାର୍ଯ୍ୟ ଜାରି ରଖିଛନ୍ତି, ତାଙ୍କ ସହିତ ଆମେମାନେ ସମସ୍ତେ ଯେତେବେଳେ ସଚେତନ ହେବା ଏବଂ ଶିଶୁ ଶ୍ରମିକ ପ୍ରଥାକୁ କିପରି ଭାବରେ ଆମ ସମାଜରୁ ଦୂରେଇ ଦେବା ସେଥି ସକାଶେ ଯଦି ପଦକ୍ଷେପ ନେବା, ତାହେଲେ ଯାଇ ଆମ ସମାଜରୁ ଏହି ଶିଶୁ ଶ୍ରମିକ ପ୍ରଥା ନିଶ୍ଚିତ ଭାବରେ ଉଚ୍ଛେଦ ହୋଇପାରିବ,
1: ଆଉ ତେବେ ଯେ ସମ୍ଭବ ହେବ ସମାଜର ବିକାଶ। କାରଣ ଶିଶୁ ହସିଲେ ଦେଶ ହସେ,

0: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆସନ୍ତୁ ଏମିତି ଏକ ବ୍ୟଞ୍ଜନ ବିଷୟରେ ଜାଣିବା ଯାହାକି ଆମେ ସବୁ ସମୟରେ ସବୁ ଋତୁରେ ପ୍ରସ୍ତୁତ କରି ଖାଇପାରିବା, ଯେମିତିକି ଆଳୁ ପୋଟଳ ରସା। ଏହା ଏକ ଅତି ପାରମ୍ପରିକ ଏବଂ ଓଡ଼ିଆମାନଙ୍କର ପ୍ରିୟ ତରକାରୀ।
1: ତାହେଲେ ଭାରତୀ,
0: ହଁ,
1: ଏ ଯେଉଁ ଆଳୁ ଓ ପୋଟଳ ରସା କହିଲ, ଏହି ତରକାରୀ ପାଇଁ କ'ଣ କ'ଣ ସବୁ ସାମଗ୍ରୀ ଆବଶ୍ୟକ ସେ ବିଷୟରେ ବି ଭଉଣୀମାନଙ୍କୁ ଜଣାଇ ଦିଅ।
0: ହଁ ହଁ, ନିଶ୍ଚୟ। ଭଉଣୀମାନେ, ଏଇଥିପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ ହେଲା ପୋଟଳ 250 ଗ୍ରାମ, ଯାହାକୁ କି ଆମେ ଅଧା ଚୋପା ଛଡ଼ାଇ ଦୁଇ ଗଡ଼ କରି ବା ଦୁଇ ଖଣ୍ଡ କରି କାଟିବା। ଆଳୁ 2 ନେବା, ମଧ୍ୟମ ଆକାରର ହେଲେ ଭଲ, ଏହାକୁ ଚୋପା ଛଡ଼ାଇ ଦୁଇ ଖଣ୍ଡ କରି କାଟି ନେବା। ଟମାଟୋ 1-2, ତାକୁ ଚୁନା ଚୁନା କରି କାଟି ରଖିବା। ଅଦା ରସୁଣ ପେଷ୍ଟ 1 ଚାମଚ, ପିଆଜ 1, ତାକୁ ମଧ୍ୟ କାଟିବା। ଆଉ ଯଦି କେହି ପିଆଜ ରସୁଣ ଖାଉନାହାନ୍ତି ସେମାନେ ଏହାକୁ ବାଦ ଦେଇପାରିବେ। ଏବଂ ମସଲା ବଟା ପାଇଁ 1 ଚାମଚ ଜିରା, 6-7 କାଜୁକୁ ବାଟି ଆମେ ପେଷ୍ଟ ପ୍ରସ୍ତୁତ କରିଦେବା, ଯାହାକି ରସାକୁ ବହଳିଆ କରିଥାଏ। ତା ସହ ହଳଦୀ ଗୁଣ୍ଡ 0.5 ଚାମଚ,

0: ଲଙ୍କା ଗୁଣ୍ଡ ଗୋଟିଏ ଚାମଚ, ଧନିଆ ଗୁଣ୍ଡ ଏକ ଚାମଚ ଏବଂ ଗରମ ମସଲା ଅଧା ଚାମଚ ନେବା। ଫୁଟଣ ପାଇଁ ଗୋଟା ଜିରା ଏବଂ ତେଜପତ୍ର ଗୋଟିଏ ନେବା। ତା ସହିତ ଆବଶ୍ୟକ ପରିମାଣ ଲୁଣ ଆଉ ତେଲ ନେବା। ଏହା ହେଉଛି ଆବଶ୍ୟକ ସାମଗ୍ରୀ।
1: ତେବେ ତରକାରୀକୁ କିପରି ପ୍ରସ୍ତୁତ କରିବା ସେ ବିଷୟରେ ବି ଶୁଣିବା ଭାରତୀ ଭଉଣୀଙ୍କ ଠାରୁ।
0: ଭଉଣୀମାନେ, ପ୍ରଥମେ କଡ଼େଇରେ ତେଲ ଗରମ କରି କଟା ପୋଟଳ ଓ ଆଳୁରେ ସାମାନ୍ୟ ଲୁଣ ହଳଦୀ ପକାଇ ଭଲ ଭାବରେ ଭାଜିକି ଅଲଗା ରଖିନେବା। ସେହି କଡ଼େଇରେ ଆଉ ଟିକେ ତେଲ ଦେଇ ଜିରା ଓ ତେଜପତ୍ରକୁ ପକାଇବା। ତା ଉପରେ କଟା ପିଆଜ ପକାଇ ପିଆଜ ନାଲି ହେବା ଯାଏଁ ଭାଜିବା। ଏହାପରେ ଅଦା ରସୁଣ ପେଷ୍ଟ ଦେଇ କଷିନେବା। ଏହାପରେ ଏଥିରେ କଟା ଟମାଟୋ, ହଳଦୀ, ଲଙ୍କା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଟମାଟୋ ନରମ ହେବା ପର୍ଯ୍ୟନ୍ତ କଷିବା। ଏବେ ବାଟି ରଖିଥିବା ଜିରା କାଜୁ ପେଷ୍ଟକୁ ମସଲାରେ ମିଶାଇ ଆଉ 2 ମିନିଟ୍ ଧୀମା ଆଞ୍ଚରେ କଷିବା। ମସଲା ହୋଇଯିବା ପରେ ଭଜା ଆଳୁ ପୋଟଳ ପକାଇ ଗୋଳେଇ ନେବା। ଏଥିରେ ଆବଶ୍ୟକ ମୁତାବକ ଟିକେ ଉଷୁମ ପାଣି 1.5 କପ୍ ଦେଇପାରିବା ଏବଂ ସ୍ୱାଦ ଅନୁଯାୟୀ ଲୁଣ ଦେବା। ତରକାରୀକୁ ଘୋଡ଼ାଇ 5-7 ମିନିଟ୍ ଫୁଟେଇବା, ଯେପରି ଆଳୁ ଓ ପୋଟଳ ଭଲ ଭାବରେ ସିଝିଯିବ। ଶେଷରେ ସେଥିରେ ଗରମ ମସଲା ଗୁଣ୍ଡ ପକାଇ ଗ୍ୟାସ୍କୁ ବନ୍ଦ କରିଦେବା। ଏବେ ପ୍ରସ୍ତୁତ ହୋଇଗଲା ଆମର ସୁଆଦିଆ ଆଳୁ ପୋଟଳ ରସା। ଏହା ପ୍ରସ୍ତୁତ କରିବା ପାଇଁ ଖୁବ୍ ସହଜ।
1: ପ୍ରସ୍ତୁତ ତ ସହଜ, ତା ସହିତ ସ୍ୱାଦରେ ମଧ୍ୟ ଏହା ଖୁବ୍ ନିଆରା। ଏହାକୁ ଆମେ ରୁଟି ସହିତ ଏବଂ ଭାତ ସହିତ ମଧ୍ୟ ଖାଇପାରିବା।
0: ତେବେ ଆପଣମାନେ ଘରେ ଥରେ ପ୍ରସ୍ତୁତ କରନ୍ତୁ ଏବଂ କିପରି ଲାଗିଲା ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ।
1: ଆଜି ତ ସମୟ ହୋଇଯାଇଛି ଭଉଣୀମାନେ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ପାର୍ଥବୀ
0: ଆଉ ମୁଁ ଭାରତୀ,
1: ନମସ୍କାର।

ଏଇଠି ଶେଷ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ମଧ୍ୟାହ୍ନ 12:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା. ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ. ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି. ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି. ଗତ 12 ବର୍ଷରେ ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି. ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି. ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି. ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି.
1: आज भारत विमेन लेड डेवलपमेंट की राह पर चल पड़ा है.
2: हमारी सरकार ने महिलाओं के लिए सारे रास्ते खोल दिए.
1: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया. हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया.
2: 3 करोड़ महिलाओं को लखपति दीदी बनाने का जो संकल्प किया था
0: ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି. ଦେଶର ମାତୃଶକ୍ତି, ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର

ଐଶ୍ୱର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 27 ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ରୁ 195 ବୃଦ୍ଧି କରାଯାଇଛି। ଚଳିତ ମାସ 21 ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2-5 ପରିବର୍ତ୍ତେ ଅପରାହ୍ନ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 କାଗଜ ଦିଆଯାଉଥିବା ବେଳେ ଏଣିକି 4 କାଗଜ ଦିଆଯିବ। ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାଏଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷ କରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ଏବଂ ଶେଷରେ ଅନ୍ୟ 2 ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମଟର ସ୍ପିରିଟ୍ ଏବଂ ଉଚ୍ଚ ଶକ୍ତି ସମ୍ପନ୍ନ ଡିଜେଲ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ପର୍ଯ୍ୟନ୍ତ ଉଚ୍ଚ ଶକ୍ତି ସମ୍ପନ୍ନ ଡିଜେଲ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1,650 ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 49 ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2 ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରି କହିଛନ୍ତି ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପୀ ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି

0: IDFC ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ ଦୁଇଟି ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ 7ଟି ସ୍ଥାନରେ 33ଟି ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ନମ୍ବର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026ରେ ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜାତ ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ସମ୍ବାଦ ଶେଷ ହେଲା।
1: Noon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high-level meeting to review preparedness for Sri Amarnath Yatra in New Delhi. Centre restricts industries from buying petrol and diesel from retail pumps. United Nations condemns attacks on oil ships carrying Indian sailors off the coast of Oman. Indian shooting legend and coach Jaspal Rana dies at 49. And in FIFA World Cup 2026, Canada to take on Bosnia and Herzegovina in Group B clash in Toronto. Prime Minister Narendra Modi today highlighted that from financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors. In a social media post, Mr. Modi said the growing participation of women in emerging fields such as drone technology is opening new avenues of opportunity and transforming the development landscape across the nation. Earlier speaking in a program, the Prime Minister noted that over the last 12 years, the NDA government has worked to further women-led development and this is visible across sectors.
2: आज भारत विमेन लेड डेवलपमेंट की राह पर चल पड़ा।
3: हमारी सरकार ने महिलाओं के लिए सारे रास्ते खोल दिए।
2: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
3: दशकों से हमारी बहनों के पास हुनर भी था, मेहनत भी थी, लेकिन उन्हें पूंजी और अवसर नहीं मिलते। 3 करोड़ महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
1: प्राइम मिनिस्टर नरेंद्र मोदी

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ

0: ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା, ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ, ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ ଦୁଇ ବର୍ଷ ପୂରଣ ହେଉଛି। ଠିକ୍ ଦୁଇ ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯୋଉ ଲକ୍ଷ୍ୟ ରଖାଯାଇ, ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 2,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ୍ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ 5:15 ଯାଏଁ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି,

ଶିଶୁ ଶ୍ରମକୁ ଲାଲ୍ କାର୍ଡ ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ ବୟସ୍କଙ୍କ ପାଇଁ ଉପଯୁକ୍ତ କାମ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ୍ କାର୍ଡ ଅଭିଯାନ ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦ ସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553-368 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଭୂସ୍ତରୀୟ ଅଧିକାରୀ ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 2,96,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି ଓର୍ମାସ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଦିନ ଧରି ବର୍ଷା ଓ ପବନର ସମ୍ଭାବନା ଅଛି କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି ଚଳିତ ମାସ 16 ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ମୁଖ୍ୟ ସମ୍ବାଦ ପୁଣି ଥରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ ଅତିରିକ୍ତ 5 ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ।
1: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
0: ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣ ସମସ୍ତଙ୍କୁ ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଶୁଲ୍ଭା,
1: ଆଉ ମୁଁ ମୁକ୍ତିମୟୀ।
0: ତୁମ ପାଇଁ ଫଗୁଣର ରଙ୍ଗ ଆଣିପାରିଲିନି, ଶ୍ରାବଣରେ ସାଧବ ବୋହୁ ଖୋଜିପାରିଲିନି, ହେଲେ ଆଜି ବି ସେ ବାଟକୁ ଯାଏ ଯେଉଁଠି କେବେ ତୁମକୁ ଭେଟିଥିଲି। ଜାଣିଛ, ଆଜି ବି ସେ କୃଷ୍ଣଚୂଡ଼ା ଗଛଟା ମୁଠାଏ ଫୁଲ ଧରି ସେମିତି ଅଛି, ଆଉ ସେ ଗଛ ଛାଇରେ ଅସରାଏ ସ୍ମୃତି ଧରି ମୁଁ ଚାହିଁ ରହିଛି ତୁମ ଅପେକ୍ଷାରେ। ପଦେ କଥା ପାଇଁ ପାଦେ ଚାଲିବାକୁ ହେବ, ମନ ଦେବା ପାଇଁ ମନ ରଖିବାକୁ ହେବ, ଅଧା ବାଟେ ଅଟକିଲେ ଧରିବ ମୋ ହାତ, ଦେବ ନାହିଁ କେବେ ମୋ ବିଶ୍ୱାସରେ ଘାତ। ଯଦି ପୁଣି କଣ୍ଟା ହେଇଦିଅ ହୃଦୟରେ ବ୍ୟଥା, ପ୍ରେମ ଥିଲେ ବି କେବେ ହେବନି ପ୍ରେମିକା। କଥା ଦେଇଥିଲ ଆଖିରେ କେବେ ମୋ ଲୁହ ଟୋପାଏ ଦେବ ନାହିଁ, ଆଜି ଲୁଚି ଲୁଚି କାନ୍ଦୁଅଛି, ଏକା କେହି ଦେଖିବାକୁ ନାହିଁ।

ମୋ ଆଖିରେ ଲୁହ ଦେବ ନାହିଁ ବୋଲି ନୀତି ଦେଉଥିଲ ବୁଝାଇ, ଆଜି ବହିଯାଏ ଶ୍ରାବଣର ଧାର, କାନ୍ଦୁଛି ଲୁଚାଇ ଲୁଚାଇ। କୁମୁଦିନୀ ଏଠି ଚାହିଁଛି ଆକାଶେ, ପ୍ରିୟ ତୁମ ପଥ ଚାହିଁ, ଏକୁଟିଆ ମନ ଖୋଜୁଛି ତୁମକୁ, ଖୋଜି ଖୋଜି ପାଉନାହିଁ, କାହିଁକି କେଜାଣି କଥା ଦେଇ ତୁମେ କଥା ତ ରଖିଲ ନାହିଁ, କହି ଯାଇଥିଲ ଆଖିରେ କେବେ ମୋ ଲୁହ ଟୋପେ ଦେବ ନାହିଁ। ତୁମରି ଗୋଟିଏ ଚାହାଣିରେ କୋଟିଏ କଦମ୍ବ ଫୁଟିଗଲା, ରୋମାଞ୍ଚିତ କରିଦେଲା ହୃଦୟକୁ ମୋର, କେତେ ଯେ ସପନରେ ଭରିଦେଲ ମନ ଆଉ ମୋର କଳ୍ପନାର ଉପବନ।

ତୁମରି ଟିକିଏ ହସରେ ସାତରଙ୍ଗୀ ଇନ୍ଦ୍ରଧନୁ ଛଟା କେତେ ରଙ୍ଗ ରଙ୍ଗାଇ ଦେଲ ଏ ମୋର ନିସଙ୍ଗ ଜୀବନ ପଲ୍ଲବିତ କରିଗଲା ମନ ମରୁଭନ ସତ ସତ ଲାଗେ ସବୁ ସ୍ୱପ୍ନ ପୁଲକିତ ମୋର କଳ୍ପନାର ନନ୍ଦନକାନନ ମନ ଯଦି କେବେ କାହା

କାହାକୁ ଖୋଜାଇ ମନ ଯଦି କେବେ କାହାକୁ ଝୁରାଇ ବୈଶାଖର ଏଇ ନିଝୁମ ସନ୍ଧ୍ୟାରେ ସେଇ ତ କେବଳ ତୁମେ, ସେଇ ତ କେବଳ ତୁମେ। କର କଙ୍କଣ ତୁମ ଋଣୁଝୁଣୁ ନୁହେଁ, ରିମଝିମ୍ ସୁରେ ଗାଇଯାଏ ଗୀତ, ଶ୍ରବଣରେ ମୋର ଶ୍ରାବଣ ସାଜି, ତୁମ ପାଦର ନୂପୁର ଛମ୍ ଛମ୍ ବାଜେ, ହୃଦୟ ତନ୍ତ୍ରୀରେ ପଲ୍ଲକେ ଦେଇ ରୋମାଞ୍ଚିତ କରି ତନୁ ମନ ମୋର ମନରେ ଲଗାଇ, ଇନ୍ଦ୍ରଧନୁର ସାତଟି ରଙ୍ଗ।

0: ସେଇ ତ କେବଳ ତୁମ ନିବିଡ଼ ବାହୁବନ୍ଧନ, ମଧୁର ତୁମର ଚାପ, ଚୁପି ଚୁପି ତୁମ ପ୍ରୀତି କଥା, ମରମକୁ ମୋର ଛୁଇଁ ଯାଏ ଯେବେ କରିନିଏ ସବୁ ବେଦନା ବ୍ୟଥା, ସେଇ ତ କେବଳ ତୁମେ। ଅନ୍ଧାର ପରେ ଜାଣିଲି ଯେବେ ମୁଁ ଆଲୋକର ଦରକାର, ମେଘ ବରଷାରେ ଜାଣିଲି ସିନାକୁ ଆଶ୍ରୟର ପରିସର, ଏକାକୀ ଜୀବନେ ବୁଝିଲି ପ୍ରିୟାକୁ ତୁମ ପ୍ରୀତିର ମୂଲ୍ୟ, ବୁଝିଲି ସିନା ମୁଁ ଏ ଆକାଶ ଠାରୁ ତୁମରି ପଣତ ଭଲ, ସେଇ ପଣତର ଛାଇ ମୋର ଘର। କାନ୍ଦିବାର ବେଳେ ଜାଣିଲି ସିନା ମୁଁ ହସିବାର ମାଦକତା, ପଥ ଚାଲିବାରେ ଜାଣିଲି ସିନାକୁ ନିଃସଙ୍ଗର ଗଭୀରତା, ପଥେ ସାଥୀ ତୁମେ ମୋର। ବିରହର ବେଳେ ଜାଣିଲି ମୂଲ୍ୟ ମୁଁ ସାଥୀ ହୋଇ ଚାଲିବାର।
1: ତୁମେ ଯଦି କେବେ ଆସିବ ଏ ବନି, ଜ୍ୟୋତ୍ସ୍ନା ଭିଜାର ସାଥେ ମଳୟ ବାରେ ଚାନ୍ଦିନୀ ଧୁଆରେ, ପାଇବ ଗୋ ତୁମେ ମତେ ଅବା ଯଦି କେବେ ଝରଣା ଜଳରେ, କୁଳୁକୁଳୁ ଯିବି ବହି ସାଗର ବେଳାରେ, ଚାହିଁ ରହିଥିବି ମଲ୍ଲିକା ତୁମରି ପାଇଁ। ତୁମେ ଯେବେ ନଥିଲ ସବୁକିଛି ଠିକ୍ଠାକ୍ ଥିଲା, ତୁମେ ଯେବେ ଆସିଗଲ ତେବେ ବି ସବୁ ଠିକ୍ଠାକ୍ ଥିଲା, କିନ୍ତୁ ତୁମେ ଚାଲିଗଲା ପରେ ଏମିତି କ'ଣ ହୋଇଗଲା? ଥରେ କହିବ କି ସବୁକିଛି ଠିକ୍ଠାକ୍ ଥାଇକି ଯେମିତି କିଛି ଠିକ୍ ନାହିଁ, ସେମିତି କାହିଁକି ମୋତେ ଲାଗୁଥିଲା? ଜୀବନର ମୋର ଶୁଷ୍କ ଉପବନେ ଆସିଲ ବସନ୍ତ ହୋଇ, ନବପଲ୍ଲବୀ ଭରି ଦେଇଗଲ ମଳୟ ପରସ ଦେଇ, ନିସଙ୍ଗ ଜୀବନେ ସଙ୍ଗ ଦେଇଗଲ ରଙ୍ଗ ଭରିଦେଲା ଜୀବନେ, ମୁମୂର୍ଷ ପ୍ରାଣରେ ଜଗାଇଲ ତୁମେ ଜିଇଁବାର ଆଶା, ଏ ମନରେ ଫୁଲ ଫୁଟିଗଲା ପାଦପେ ପାଦପେ କେତେ ଯେ ରଙ୍ଗ ନେଇ, ନବପଲ୍ଲବେ ଭରି ଦେଇଗଲା

ଶ୍ରୋତାବନ୍ଧୁ, ଏଇଟା ଥିଲା ଏହି ସପ୍ତାହର ସ୍ୱରଲିପି କାର୍ଯ୍ୟକ୍ରମ। ଆଶା, କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କର ମନଛୁଆଁ ହୋଇପାରିଥିବ। ତେବେ ରହୁଛୁ, ନମସ୍କାର।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ, ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆର୍ଏଫ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କାର୍ଯ୍ୟକ୍ରମ ସୂଚନା। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତି ଗୀତ, ଆଞ୍ଚଳିକ ଗୀତ ସନ୍ଧ୍ୟା 6:30, 6:55 ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ସନ୍ଧ୍ୟା 7:25।

ସନ୍ଧ୍ୟା 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା। ଆଜି ଏଥିରେ ରହିଛି ମନୋରଞ୍ଜନୀ କାର୍ଯ୍ୟକ୍ରମ। ରାତି 8:00 ଓଡ଼ିଆ ସୁଗମ ସଙ୍ଗୀତ, 8:15 ତୁଳସୀ ରାମାୟଣ ଭାଗ 62, ରାତି 8:25 ହିନ୍ଦୀ ଭକ୍ତି ଗୀତ, 8:30 ହିନ୍ଦୀ କଥାଚିତ୍ର ଗୀତ, 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ।

କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରାତି 10ଟାରେ 10:35 ମିନିଟ୍‌ରେ ଶୁଣିବେ ଗୀତ ଗଜଲ। କଣ୍ଠଶିଳ୍ପୀ ଭୂପିନ୍ଦର ସିଂ ଏବଂ ମିତାଲି ସିଂ।

0: ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ

ମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରନ୍ତୁ କିମ୍ବା ଭୋଟର

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତ। ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ତୃପ୍ତି ଦାସ, ଅଲେଖ ବିଶ୍ୱାଳଙ୍କ ରଚନା।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ଫକୀରମୋହନ ପଟ୍ଟନାୟକଙ୍କ କଣ୍ଠରେ ବିନୋଦ କୁମାର ପସାୟତ।

ଶୁଣିଲେ କେତୋଟି ଆଞ୍ଚଳିକ ଗୀତ। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
3: ତୋର ତ ଏସବୁ ଅଭ୍ୟାସ ନଥିଲା।
4: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣିଦେ, ନିଦା ଆପେ ଆପେ ଚାଲିଯିବ।
2: ଆରେ ନାଇଁ ନାଇଁ,
4: ନହେଲେ ଚେଇବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
3: ଓ ବୁଝିଲି,
4: ସିଗାରେଟ୍ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
5: I think Saurabh Das, Junior Athletic Champion 2023, anything wrong with you? Don't worry, try for the next time.
3: Tension nahi na, maybe kichi better option thibo to pai. Chhade obhyas, hale better option kono? Aau kichi option rahi bani to pakhare.
6: Swasthya Paribar Kalyan Vibhag, Odisha Sarkar।
7: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ଟିକାକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି, ବିକାଶର ସୁଫଳରେ ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା, କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାରେ ଗତ ଦୁଇ ବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 20,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ଆଜି 23,50,000 ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 77,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷକରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଏହାର ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯୋଉ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 2,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 124 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟିଭ୍ ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ସିଲିଗୁଡ଼ା ସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ

0: ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ପର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ପର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆଜି ଆମେ ପ୍ରବେଶ କରିଛୁ ଓଡ଼ିଶାରେ, ମୋଷ୍ଟଲି ବହୁତ କମ୍ ପାର୍ଟ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ୍ ଯାଉଛି ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ ବହୁତ କମ୍ ପାର୍ଟରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ। ମଞ୍ଚ ସିଚୁଏସନ କଣ୍ଡିସନ ଫେଭରେବୁଲ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବଳନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍ମୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ଼, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି, କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତି

0: ଦୁର୍ନୀତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରୀ ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1999 ମସିହାରେ ଜେନେଭା ସମ୍ମେଳନରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54ଟି ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମେଳନରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196ରୁ ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କୁ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡ଼ୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶିଶୁ ଶ୍ରମ ଦୂରେଇବା ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନ୍ୟୁଜ୍ ହେଲାଇନ୍ ସହିତ ମୁଁ ସରିତା ସାହୁ।

0: ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟ ଖସଡ଼ା ତିଆରି କରିକି କାମ କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ଦେଲେ ବିବରଣୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଏହାଦେ କରିବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷାର୍ଥୀ ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦେବାର ଲାଗି ସରକାରଙ୍କ ନିଷ୍ପତ୍ତି। ଆଉର୍ ଶିଶୁ ଶ୍ରମିକ ପ୍ରଥାକେ ରୁକବାର ଆଉ ଶିଶୁ ଶ୍ରମ ବିରୋଧୀ ସଚେତନତା ବଢ଼ାବାର ଲାଗି ଆଜି ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଏଥର ପୁରା ଖବର। ରାଜ୍ୟ ସରକାର 2036 ମସିହା ତକ ବିକଶିତ ଓଡ଼ିଶା ଗଠନ ଲାଗି ଗୋଟିଏ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିକି କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ବିଜେପି ସରକାରଙ୍କର କାର୍ଯ୍ୟକାଳର 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନ ହୋଇଥିବା ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧନ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଗଲା 2 ବର୍ଷର ଭିତରେ ରାଜ୍ୟ ସରକାର ଲୋକର ବିଶ୍ୱାସ ଜିତିବାର ସହିତ ସେବା ସମର୍ପଣ ଆଉ ସୁଶାସନକେ ଅପନେଇକରି ରାଜ୍ୟବାସୀଙ୍କର ଆସ୍ଥା ଜିତିପାରିଛି। କୃଷି ଶିଳ୍ପ ସ୍ୱାସ୍ଥ୍ୟ ଆଉ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କର ବିକାଶମୁଖୀ ଯାତ୍ରାକେ ପ୍ରମାଣିତ କରୁଛି। ଓଡ଼ିଆ ଅସ୍ମିତାକେ ଆଧାର କରିକି ଗୋଟିଏ ସମୃଦ୍ଧ ସଶକ୍ତ ଆଉ ପ୍ରଗତିଶୀଳ ଓଡ଼ିଶା ଗଠନ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର 2 ବର୍ଷ ଭିତରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍। ଫି ଗାଁକେ ମୌଳିକ ସୁବିଧା ପହଞ୍ଚାବାର ଲାଗି ସରକାର କାମ କରୁଛନ୍। ଗାଁ ନୁ ସହର, ଜମିନ ନୁ ଶିଳ୍ପ, ଶିକ୍ଷା ନୁ ସ୍ୱାସ୍ଥ୍ୟ, ଫି ଦିଗେ ସରକାର ବିକାଶର ନୂଆ ଧାରା ତିଆରି କରିଛନ୍। ଗୋଟିଏ ସମୃଦ୍ଧ, ସଶକ୍ତ ଆଉ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଆଉ ସଂକଳ୍ପ ନେଇକରି ସରକାର ବିକାଶ ଧାରାକେ ଆହୁରି ତୃପ୍ତି କରିବାର ଲାଗି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆହ୍ୱାନ ଦେଇଛନ୍।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଯୋଉ ଲକ୍ଷ୍ୟ ରଖାଯାଇ, ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କର ଗୋଟିଏ ବଡ଼ ସଫଳତା ସୁଭଦ୍ରା ଯୋଜନା ଅଧୀନତି 2,60,00,000 ମହିଳାଙ୍କୁ ଆର୍ଥିକ ହିସାବରେ ସ୍ୱାବଲମ୍ବୀ କରିବାର ଲାଗି ସାହାଯ୍ୟ ଦିଆଯାଇଛି। ଏ ସମୟ ଭିତରେ 23,50,000 ଲକ୍ଷ୍ୟପତି ଦିଦି ତିଆରି କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷାକେ ସୁନିଶ୍ଚିତ କରିବାର ଲାଗି ସରକାର ଆଇଷ୍ଠାନୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମୂଲ କରିଛନ୍। ଏହି ଯୋଜନା ଅଧୀନତି ହିତାଧିକାରୀମାନଙ୍କୁ 5 କେଜି ଅତ୍କା ଚାଉଲ ମାହାଲିଆ ଦିଆଯିବା, ରାଜ୍ୟର ଲୋକସଂଖ୍ୟାର 80% ଲୋକ ଅତ୍କା ଚାଉଲ ଦିଆଯିବା। 2027 ମସିହା ତକ ରାଜ୍ୟର ସବୁ

ଜିଲ୍ଲାକେ ବିଜୁଳି ସଂଯୋଗ କରିବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଗଲା ଦୁଇ ବଛର ଭିତରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍। ସେଥିଭିତରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଆଉ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସରକାରର ଦୁଇ ବଛରର ବିକାଶ ଆଉ ବ୍ୟାପକ ଉପଲବ୍ଧିକୁ ନେଇକରି ଇଟ୍କୋ ପ୍ରଦର୍ଶନୀ ପଡ଼ିଆନ ଆଜି ଗୋଟିଏ ଖାସ କାର୍ଯ୍ୟକ୍ରମ ଚାଲିଛି। ଇତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ବହୁତଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। 124 କୋଟି ଟଙ୍କା ଖର୍ଚ୍ଚାତି ତିଆର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ନୋ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍। ଭୁବନେଶ୍ୱର ୟୁନିଟ୍ 2 574 କୋଟି ଟଙ୍କା ଖର୍ଚ୍ଚାତି ତିଆର ଜନାଶ୍ରୟ ଭବନର ବିଲ୍ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍। ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ଆଉତରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନତି ଜାତୀୟ ଖାଦ୍ୟ ସୁରକ୍ଷା ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଅତ୍କା 5 କେଜି ଚାଉଳ ମିଳିବା। ଏଥି ରାଜ୍ୟର 3,28,58,00,000 ହିତାଧିକାରୀ ଉପକୃତ ହେବେ। ଏହି ଯୋଜନା ଲାଗୁ ହେବା ଋତୁରୁ ମାସକୁ ଝନ୍ପିଛା 10 କେଜି ଚାଉଳ ମିଳିବା। ଏଥିଲାଗି ରାଜ୍ୟ ସରକାର ବଛରକ 8,813 କୋଟି ଟଙ୍କା ଖର୍ଚ୍ଚ କରିବେ। ସେନ୍ତା ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଆଉ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ ସହିତ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ସମ୍ବାଦର ବି ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ପରିଚାଳିତ ନିଟ୍ UG ପୁନଃ ପରୀକ୍ଷା ସମୟକେ 195 ମିନିଟ୍କେ ବଢ଼ାଯାଇଛି। ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦିଆଯିବା। ଆଇବା 21 ତାରିଖ ହେବାରକେ ଥିବା ନିଟ୍ UG ପୁନଃ ପରୀକ୍ଷା ଉପରବେଲା 2 ବଜେନୁ ମୁଲେକରି 5:15 ତକ୍ ଚାଲ୍ବା ବୋଲି NTA ତରଫୁ କୁହାଯାଇଛି। ନିଟ୍ UG ପୁନଃ ପରୀକ୍ଷାକେ ନଜରଦି ରଖିକରି ରାଜ୍ୟ ସରକାରଙ୍କ ତରଫୁ ପରୀକ୍ଷାର୍ଥୀମାନଙ୍କ ଲାଗି ମାହାଲିଆ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ତରଫୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପରୀକ୍ଷାର୍ଥୀମାନେ ନିଜର ଆଡ୍ମିଟ୍ କାର୍ଡ ଦେଖାଇକରି ରାଜ୍ୟର ସଡ଼କ ଆଉ ପରିବହନ ନିଗମର ବସ୍ତି ମାହାଲିଆ ଯାଇପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରର ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ନିର୍ଯାତନା ରୁକ୍ବାର ଆର୍ ଇତାର ବାବଦେ ଲୁକୁ ସଚେତନ କରିବାର ଲକ୍ଷ୍ୟତି ସାରା ପୃଥିବୀନ ଆଜି ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ଛୁଆମାନଙ୍କୁ ତାଙ୍କର ହକ୍ ଦେବାର ସହିତ ଭବିଷ୍ୟତ ସୁନିଶ୍ଚିତ କରିବାର ଦିଗେ ଲୁକୁ ଜଣାବାର ଲାଗି ଫି ବଛର ଜୁନ୍ 12 ତାରିଖ ଏହି ଦିବସ ପାଳନ କରାଯାଇଛି। ଏ ବଛର ଶିଶୁ ଶ୍ରମିକ ନିରୋଧ ଦିବସର ବାର୍ତ୍ତା ହେଉଛି, ଶିଶୁ ଶ୍ରମକେ ଲାଲ କାର୍ଡ଼, ଛୁଆମାନଙ୍କ ଲାଗି ନ୍ୟାୟପୂର୍ଣ୍ଣ ଖେଲ, ବୟସ୍କମାନଙ୍କ ଲାଗି ଠିକ୍ କାମ। ଶିଶୁ ଶ୍ରମିକ ପ୍ରଥାକେ ପୂରାପୂରି ବନ୍ଦ କରିବା ଲାଗି ସାରା ପୃଥିବୀନ ସମର୍ଥକମାନଙ୍କୁ ଏକଠାନିଆ କରବାର ହେଉଛି ଇ ଲାଲ କାର୍ଡ଼ର ମୂଲ ଉଦ୍ଦେଶ୍ୟ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି, ଜଣେ ଛୁଆକେ ଶିଖିବାର ଲାଗି ଶିକ୍ଷା ଦେବାର ଉଚିତ, ବାଧ୍ୟବାଧକତା ତି ଛୁଆମାନେ ରୋଜଗାର କରବାରଟା ନୁହେଁ। ଏହି ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ଖାସ କାର୍ଯ୍ୟକ୍ରମମାନ ହୋଇଯାଇଛି। ଏହି ଦିବସ ଅବସରରେ ରାଜ୍ୟ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫୁ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ ମୂଲେଇଛି। ଏହି ଅଭିଯାନ ଆଇବା 26 ତାରିଖ ତକ୍ ଚାଲ୍ବା। ଭୁବନେଶ୍ୱର ଖାରବେଳ ନଗର ନଥିବା ଶ୍ରମ ନିର୍ଦ୍ଦେଶାଳୟ ପରିସନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିବାର ସହିତ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରିଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୋଟିଏ ସଚେତନତା ରଥ ବାହାରିଥିଲା। ଏହି ସଚେତନତା ରଥ ଆଇବା 15 ଦିନ ତକ ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ଜାଗା ବୁଲ୍ବା। ଇତାର ସହିତ କୁଚିଣ୍ଡା ଓ ରେଙ୍ଗାଲି ଇଲାକାନ ସଚେତନତା ପଦଯାତ୍ରା ବି କରାଯିବା। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଶ୍ରମ ବିଭାଗ ତରଫୁ ସଚେତନତା ରଥ ସହର ପରିକ୍ରମା କରିକରି 14 ବର୍ଷରୁ କମ୍ ବୟସର ଛୁଆମାନଙ୍କୁ ଶିଶୁ ଶ୍ରମିକ ଭାବେ ନିଯୁକ୍ତି ନାଇଁ ଦେବାର ଲାଗି ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକେ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍। ଶିଶୁ ଶ୍ରମିକ ନିରାକରଣ ଲାଗି ଜିଲ୍ଲା ପ୍ରଶାସନ ତରଫୁ ବି ଆଲୋଚନା ଚକ୍ରମାନ ଆୟୋଜନ କରାଯାଇଥିଲା। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତି ଆସିକରି ସିଲିଗୁଡ଼ା ମେଗା ନର୍ସରୀତି ଓଡ଼ିଶାର ପହିଲା ହାତୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିଛନ୍। ଉଗ୍ର ଆଉ ଜନବସତି ମୁହାଁ ହାତୀମାନଙ୍କୁ ଉଦ୍ଧାର କରିକରି ପ୍ରଶିକ୍ଷଣ ଆଉ ଚିକିତ୍ସା ସୁବିଧା ଦିଆଯିବା। କଲ୍ଲାପାଟ ଅଭୟାରଣ୍ୟନ ଗୋଟିଏ ୱାଚ୍ ଟାୱାର ବିଲ୍ ଉଦ୍ଘାଟି ଦେଇଛି। ତା ଋତୁ ଭବାନୀପାଟଣାନ ବିଜେପି ତରଫୁ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ସଫଳତା ଉପସ୍ଥାପନ କରିଥିଲେ। ଭବାନୀପାଟଣା ଟାଉନ୍ହଲ୍ଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଥିଲେ। ବୌଦ୍ଧ କୃଷି ବଜାର ନ ଓର୍ମାସ ତରଫୁ ଖାସ ଗାଁ ଆମ୍ବ ପସରା ଆଜି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସ୍ଥାନୀୟ ଚାଷୀମାନଙ୍କର ଉତ୍ପାଦିତ ଆମ୍କେ ବଜାର ସୁବିଧା ଯୋଗାବାର ଆଉ

ଚାଷୀମାନଙ୍କର କମାନୀ ବଢ଼ାବାର ଦିଗେ ଏନ୍ତା ପ୍ରଦର୍ଶନୀର ବଡ଼ ଭୂମିକା ନେଉଛେ ବୋଲି କହିଛନ୍। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗାର ପୁଇଁତଲା ବ୍ଲକ ଭାଲେର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଚାଳନା ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ବିକାଶ ଧାରା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଲୁଇସିଙ୍ଗା ବିଧାୟକ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କର ବାବଦେ କହିଥିଲେ।

କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏତାର ପ୍ରଭାବତି ରାଜ୍ୟ ତାପମାତ୍ରା କମ୍ବା ଆଇବା କାଲଠାନୁ ଦକ୍ଷିଣ ଓଡ଼ିଶାନ ତିନି ଦିନ ଧରିକରି ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କାଲ ବୈଶାଖୀର ପ୍ରଭାବ କମ୍ବାର ସହିତ ମୌସୁମୀ ଆଇବାର ଲାଗି ପାଗ ଅନୁକୂଳ ରହିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ପ୍ରାକ୍ ମୌସୁମୀ ବର୍ଷା ମୁହଲି ଯାଇଛି। ଏ ମାସର 16 ତାରିଖ ତକ ମୌସୁମୀ ଓଡ଼ିଶା ପହଞ୍ଚିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟର 18 ଜିଲ୍ଲାନ ବିଜୁଳି ଗଡ଼ଗଡ଼ି ସହିତ ବର୍ଷା ଆଉ 50-60 କିଲୋମିଟର ବେଗତି ପବନ ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟ ଖସଡ଼ା ତିଆରି କରିକି କାମ କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧି ଦେଲେ ବିବରଣୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଇହାଦେ କରିବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷାର୍ଥୀ ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅଧିକା ସମୟ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି ଆଉ ଶିଶୁ ଶ୍ରମିକ ପ୍ରଥାକେ ରୋକବାର ଆଉ ଶିଶୁ ଶ୍ରମ ବିରୋଧୀ ସଚେତନତା ବଢ଼ାବାର ଲାଗି ଆଜ ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాదం. ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି. ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ. ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି. ସେ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ. ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି. ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13 ପ୍ରମୁଖ କ୍ଷେତ୍ର

0: ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12 ଦଳ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ଧରି ୱିଲିୟମ୍ସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33 ଶତକ ସହିତ 9,500 ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ 2021 ଟି20 ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ୍ ହାସଲ କରିଥିଲା। ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲ୍ରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ୟାମାଗୁଚି ଭାରତର ତାନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର 11 ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194,07,00,000 ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରିଗାଁ ନିକଟରେ 552 ମିଟର ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲ୍ ୱେ ନିର୍ମାଣ ହେବ। 30 ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
3: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଦିଆଯିବ। 3,000 କୋଟି ଟଙ୍କାର ପ୍ରୋଜେକ୍ଟ ବୃତଙ୍ଗ, ଯୋଉଟା କେବଳ ଦଶପଲା ନୁହେଁ, ଓଡ଼ଗାଁ ନୟାଗଡ଼ ଖଣ୍ଡପଡ଼ା ଭାପୁ।

0: ଏବଂ ଦଶପଲ୍ଲା ବ୍ଲକ ଏଇଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା ଜାଗା ସେଟା ଜଳସେଚିତ ହେବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯେଉଁଥିରେ କୃଷକମାନଙ୍କର ଯେଉଁ ଜମିକି ପାଣି ସେ ସମସ୍ୟାର ସମାଧାନ ହେଇପାରିବ।
1: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି
2: ଋତଙ୍ଗ ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 କୋଟି ଗ୍ରାମ ଯୋଉଟା ଆସିବ ଏଇ ପ୍ରୋଜେକ୍ଟ ଅଣ୍ଡରରେ ସେଗୁଡ଼ାକର ଗ୍ରାମ ସଭା ବି ଆମେ ଶୀଘ୍ର 2 ମାସ ଭିତରେ ତାକୁ ସାରିଦେଇଛୁ। ଆଉ ଥଇଥାନ ଯେଉଁ ପ୍ରୋଜେକ୍ଟ ତାର ଯେଉଁ ଯାଇଛି ତାକୁ ସବମିଟ୍ କରାଯାଇଛି RDC ଅଫିସରେ ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
1: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି
3: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା ଯୋଉଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହେଉଥିଲା ସେଟାକୁ କୁହାଯାଏ ବିଗ୍ ପେଟ୍ରୋଲିଂ। ତ ବିଗ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍ ସେଠିକାର ପ୍ରୋବ୍ଲେମ୍ସ କିଏ କିଏ ସେଠି ଭିଜିଟ୍ କରୁଛନ୍ତି କିଏ ବାହାର ଲୋକ ଆସୁଛନ୍ତି ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍।
1: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ସଠିକ୍ ତଥ୍ୟ ପ୍ରଦାନ କରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସିଧାମୂଳା ନେଚର କ୍ୟାମ୍ପରେ ଆୟୋଜିତ 2 ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗ ଦେଇ ଦଳୀୟ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ଜନସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: ଦାଦା ଜୁହାର
1: ଜୁହାର ଜୁହାର। ଆଜି ପୁରା ହସି ହସି ଆଉଛ ଭାଇ, କେନ୍ତା କେନ୍ତା
0: ଦାଦା? ଆଜି ହସି ହସି ନି ଆମାଙ୍ଗେ ଦେଖ, ଆଜିର ଦିନଟା ହଉଛି ଆମର ମନୋରଞ୍ଜନ କାର୍ଯ୍ୟକ୍ରମ।
1: ଚାଷୀ ଭାଇ ମାନଙ୍କୁ କିଛି ସୂଚନା ଦେମା, ଆର୍ ଚାଷ ଉପରେ ଭିନ୍ନ ଭିନ୍ନ କଥାର ସାଙ୍ଗେ ଗୀତ ପଦେ ପଦେ ହେବା ନେଇକେ।
0: ଆରୁ ଆମର ଶ୍ରୋତା ଭାଇ ବହିନ ମାନେ ବି ନିଙ୍ଗେ ରାଖି କରି ରଖିଦିସନ କିନି, ଆଜିର ପ୍ରୋଗ୍ରାମ ଶୁଣବେ ବୋଲିକରି।
1: ହଁ ଭାଇ ଦେଖ, ଆଲୋ ଆଲୋ କଲାନ, ଆଗକେ ଫେରଗା ବର୍ଷା ହେଇଯିବା ବି ବୋଇଲେ ସେଥିର୍ ଲାଗି

0: ଚାଷୀ ଭାଇମାନେ ପ୍ରସ୍ତୁତି ହେବାର୍ଟା ସବୁନୁ ବଡ଼ କଥା ଏଇ ସମିଆର ଗୁଟେ ବୋଲ ତ।
1: ହଏ ଦାଦା ଆକ୍ତରିଆ, ଯଦି ଆମେ ପ୍ରସ୍ତୁତି ନି ହେମା
0: ହଁ
1: ବେଲେ ଦେଖ ବିହନ ପାଚର କେନ୍ଟା ଆମେ ମାନେ ପକାମା ଆରୁ ବିଭିନ୍ନ କଥା ଅଛେ ଦାଦା।
0: ହଁ ଦେଖ ବିହନ ବୋଇଲା ବେଲ୍କେ ଇହାଦେ ଦେଖ ଆମର ଯେନ୍ତା କି ପ୍ରାଇଭେଟ୍ ବୋଲୁଛନ୍,
1: ହଏ
0: ବେସରକାରୀ ଗୁଟେ ଦୁକାନ ଆର୍ ଗୁଟେ ସରକାରୀ ଦୁକାନ,
1: ହଏ ପରେ
0: ଯେ ସରକାରୀ ଦୁକାନରୁ ଯଦି ଚାଷୀ ଭାଇମାନେ ବିହନ ଘିନ୍ବେ ଧାନ ବିହନ ବୋଇଲେ ସେଥିରେ ସବସିଡି ବ୍ୟବସ୍ଥା ଅଛେ, ଆର୍ ସେ ସାଙ୍ଗେ ଚାଷୀ ଭାଇ ଯୁଡ଼ି ହେବାର କଥା। ଇଟା ପ୍ରତ୍ୟେକ ବ୍ଲକ ମାନକେ ଗୁଟେ ଗୁଟେ ସରକାରୀ ବିହନ ବିକ୍ରୟ କେନ୍ଦ୍ର ସବୁ ଥିସି, ଆର୍ ଅନେକ ଗାଁ ମାନକେ ବି ସରକାର ମାନେ ଆଦେଶ ଦେଇଥିସନ୍ ଲାଇସେନ୍ସ ଜେନେ ବୋଲୁଛନ୍, କାଏଁ ଲାଇସେନ୍ସ ପାଇକରି ବି ବହୁତ କିଏ ଦୁକାନ ମାନେ ବି ଥିସି, ସେମାନଙ୍କର ସାଙ୍ଗେ ଯୋଗାଯୋଗ କରିକିରି ସବୁବେଳେ ଧାନ ବିହନ ସଂଗ୍ରହ କରବାରଟା କେତେ କେତେ ବଢ଼ିଆ। ଆର୍ ସେଥିରେ ଦେଖ ଆମର ପାର୍ଚା ଲାଗୁଛେ, ଆଧାର କାର୍ଡ଼ ଲାଗୁଛେ, ବ୍ୟାଙ୍କ ପାସବୁକ୍ ଲାଗୁଛେ, ସେଟା ମାନେ ଦେବାକେ ପଡ଼ସି, କାଁକରି ଆମେ ଯେତେ ପଇସା ଦେଇଥିମା ଫେର ତା ରୂପରେ ସବସିଡି ପଡ଼।
1: ହଏ ଦାଦା ଠିକ କଥାଟେ କହିଲ ଯେ ଆମେ ଯଦି ସରକାରୀ ଜାଗାନୁ ଯଦି ଆମେ ବିହନ ନେମା ଆର୍ ଜଗାମା ବେଲେ ନିଙ୍ଗେ ମାନେ ଭଲ ସେ ଆମେ ଚାଷଟା କରିପାରମା, କଥା କାଣା କି ନିଙ୍ଗେ ଏଟା ବିଶୋଧି ଦେଇକରି ଆଇଥିସି କି ନି
0: ବିହନଟା ବିଶୋଧି ଦେଇଥିସି
1: ହଏ
0: ଆର୍ ବଢ଼ିଆ ହିସାବରେ କାମ ଦେସି।
1: ହଏ
0: ଭାଇ ଶୁଣିନ ଗୋଟେ ଗୀତଟେ ଆର୍ କେଟା,
1: ଠିକ ଅଛେ ଦାଦା ପହିଲା ଗୀତଟା ଶୁଣୁ।

0: ସୋଲାର ଯେନ୍ ବୋଲସନ୍, ସୂର୍ଯ୍ୟରେ ଯେନ୍ ଆମର ଯେନ୍ ଶକ୍ତି ମିଳୁଛେ, ଆମେ ଲାଇନ ହଉ କି ଆମର ଘରର ଯେନ୍
1: ଜିନିଷ
0: ମାନେ ଦରକାର କରୁଛୁ, ସେଟା ଜଲେ ପାର୍ମା ବୋଲୁଛ ତ?
1: ହଁ, ହେତିର୍ ଲାଗି ଭାରତ ସରକାରଙ୍କର ଗୋଟେ ଯୋଜନା ହଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା। ଇ ଯୋଜନା ସାଙ୍ଗେ ଆର୍ ଆମକୁ ଆଗକେ ବେଶୀ ହଇରାଣ ହେବାକେ ନେଇ ପଡ଼େ, ବିଭାଗ ସାଙ୍ଗେ ଯୋଗାଯୋଗ କରିକିରି ଇଟା ଚାଷୀ ଭାଇ ହଉ କି ଆର୍ ଅନ୍ୟ ବି ଯେକୌଣସି ନାଗରିକ ହଉ, ସେମାନେ ଏଇଟା ଆବେଦନ କରିପାରିବେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା।
0: ହଏ ଦାଦା, ଇ ଯେନ୍ ଶକ୍ତିଟା ନିଙ୍ଗେ, ଇଟା ହଉଛେ ଅକ୍ଷୟ ଶକ୍ତି କି ନାଇଁ? ଇଟା କେଭେ ନି ସରେ?
1: ଇଟା କାଣା ହେବା, ଘର ଉପରେ ପ୍ଲେଟ ମାନେ ସୋଲାର ପ୍ଲେଟ ମାନେ ବସ୍ବା, ଆର୍ ସେନୁ ଲାଇନ ସିଧା ଆସ୍ବା, ଆର୍ ଯେନ୍ ଆମେ ଯେନ୍ ପ୍ରତି ମାସେ ଯେନ୍ ବୁଝଉଛୁ ପଇସା, ଯେନ୍ଟା କି ଲାଇନ ବିଲ୍ ନେଇ ବୋଲୁଛୁ କେ, ସେଟା ଆର୍ ଦେବାକେ ନେଇ ପଡ଼େ। ଏଇଟା ଗୋଟେ ବଢ଼ିଆ ସୁବିଧା ଅଛେ, ଚାଷୀ ଭାଇ ମାନେ ଯେତେ ଜଲ୍ଦି ହଉଛେ ଲାଗି ପଡ଼ବାର କଥା ଯେ ଭାଇ, ଫେର୍ ବି ଯେତେ ତ କଥାର ସାଙ୍ଗେ ଗୀତ ଗୁଟେ ଗୁଟେ ଶୁଣିଲ ଯିମା।
0: ହଏ ଦାଦା, ଇହାଦେ ମୁଇଁ ଗୀତଟା ଆଣିଛେ, ଇ ଗୀତଟା ଶୁଣୁ।
1: ହଁ ଠିକ୍ ଅଛେ।

0: ବିନି ଯୋଜନା ମାନଙ୍କର ସାଙ୍ଗେ କଥା ଯେନ୍ତା ହଉଛୁ, ଆର୍ ଗୁଟେ ଯୋଜନା ହଉଛେ କାମଧେନୁ ଯୋଜନା। ଇଟା ଆମର ଓଡ଼ିଶା ସରକାରଙ୍କର ଗୁଟେ ଯୋଜନା ଏ। ଆର୍ ଇ ଯୋଜନା ସାଙ୍ଗେ ଯେନ୍ସି ବି ଚାଷୀ ଭାଇ ହଡ଼ା ଗୁଡ଼ା ତ ଚାଷୀର ଗୁଟେ ବଡ଼ ଧନ ବୋଇଲେ, ସେମାନେ ଯଦି ଗାଏ ଦାମୁର ଛେଲ ମେଢି ରଖୁଛନ୍ ବୋଇଲେ ଆର୍ ଟିକେ ଉନ୍ନତ ହିସାବରେ କେନ୍ତାକିରି ସେଟାକେ କରିପାରିବେ ବୋଲିକିରି କାମଧେନୁ ଯୋଜନା।
1: ଦାଦା ସରକାରୀ ଯୋଜନା ତ ରହିଛେ, ମାନେ ଯେନ୍ ମାନେ କି ଛୋଟିଆ ଚାଷୀ ମାନେ ବି ବୋଲ ତ, ଯଦି ବିଭାଗ ସାଙ୍ଗେ ଯୋଗାଯୋଗ କରିବେ କେନ୍ କେନ୍ ସବୁ ସୁବିଧା ପତର ଅଛେ ସେଟାକେ ଆଣିକିରି ଯଦି ଆମେ ଠିକ ହିସାବରେ ଯଦି ଲଗେଇ ପାର୍ମା ବେଲେ ନିକେ,
0: ମାନେ
1: ଇ ଯୋଜନାରୁ ଆମେ ବି ଲାଭଟା ପାଇପାର୍ମା।
0: ଏଥିଲାଗି କାମଧେନୁ ଯୋଜନାର ସାଙ୍ଗେ ଲାଭ ପାଇବାର ଲାଗି ସୁଗମ ପୋର୍ଟାଲରେ ବି ଚାଷୀ ଭାଇମାନେ ଯୋଗାଯୋଗ କରିପାରିବେ। ତାର ବାହାରେ ଯେନ୍ଟାକି ପ୍ରତ୍ୟେକ ଗାଁ ମାନକେ ପ୍ରାଣୀଧନ ଅଧିକାରୀ ଯେନ୍ଟା ବୋଲିକିରି କୁହାହଉଛେ, ତାକର ସାଙ୍ଗେ ବି ଯୋଗାଯୋଗ କରିକିରି ଇ ଯୋଜନା ବାବଦକେ ଅଧିକ କଥା ଜାଣି ପାରବେ।
1: ଶୁଣ
0: ଆର ଗୋଟେ ଗୀତ ଭାଇ,
1: ଆନ ଆର ଗୋଟେ ଶୁଣୁ।
0: ହଁ ହଁ,
2: ଆରେ କପାଲ

0: ଏଇଟା ବି ଗର୍ଜି ଗଲା ହଉ ଭାଇ,
1: ହଏ ଦାଦା
0: ଆଜି ବାଛି ବାଛି ଗୀତ ମାନେ ଆଣିଛ କାଁ ବୋଲିଆ
1: ଲାଗୁଛି
0: ଯେ ଦେଖ ଇ ସମିଆ ଗୀଟା ଧାନ ବୁନାର ସମିଆ ହେଲାନ, ଧାନ ବୁନାର ସମିଆ ଦି ଚାଷ

0: ଗୀତ ବି ଶୁଣିଲା ବହୁତ କଥା ବି ଚାଷୀ ଭାଇମାନଙ୍କୁ ଭିନ୍ନ ଭିନ୍ନ ଯୋଜନା ଉପରେ ପଦେ ପଦେ କହିଲା ଆର୍ ଯିବାର ସମୟ ଆଗରୁ ଫେର୍ ବି ଆମେ କହିମା ଯେ ଏଇ ସମୟକେ ବର୍ଷାକେ ଦେଖିକିରି ଚାଷୀ ଭାଇମାନେ ଚାଷର ଲାଗି ପ୍ରସ୍ତୁତି ହେବାରଟା ହେଉଛେ ସବୁନୁ ବଢ଼ିଆ। କିଛି ନାଇଁ ହେଲେ ଦୁଇ ଚାର କାଶ ଆଗ ଜମିକେ ଭଲ ହିସାବରେ ଜୁତି ଦେଇଥିବେ, ଇର୍ ତରାର ଯଦି ମାଟକେ ଆର୍ କେ ଚଢ଼େଇ ପାରୁଛନ୍ ବୋଇଲେ ସେନୁ ଆର୍ ଗୋଟେ ଲାଭ ଅଛେ ଭାଇ। ସେଥିରେ କିଛି ନାଇଁ ହେଲେ ବିରି ହେଲା, ହରଡ଼ ହେଲା, କି ଆମର ଯେନ୍ଟା ଗୁଆଁର ସେମି ହେଲା, ଏନ୍ତାଟା ବି ଯଦି ଟିକେ ଟିକେ ଦେଇଦେମା ସେ ଜାଗାତି ଆମକେ ଖାଇବାରଟା ବାର ମାସି କେବେ ଅସୁବିଧା ନେଇ ହୁଏ। ସେଟାକେ ଧ୍ୟାନ ଦେଖିକିରି ବର୍ଷାରେ ଚାଷର ପ୍ରସ୍ତୁତି ସାଙ୍ଗେ ସବୁ ଚାଷୀ ଯିବାର କଥା। ଭାଇ ଶୁଣିନ ଗୋଟେ ଗୀତ ଆର୍ କେଟା
1: ଠିକ୍ ଅଛେ ଦାଦା।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ପ୍ରଫୁଲ୍ଲ ତ୍ରିପାଠୀଙ୍କ ରଚନା।

ଶୁଣିଲି କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 62।

ରାତି ପାହିଲା, ଚତୁର୍ଦ୍ଦିଗେ ପକ୍ଷୀମାନଙ୍କ ମିଳନ ମଞ୍ଜଳ କଳରବ। ବେନି ଭାଇଙ୍କର ନିଦ୍ରାଭଙ୍ଗ ହେଲା। ସ୍ନାନ ସାରି ଗୁରୁଙ୍କର ଚରଣ ବନ୍ଦନା କଲେ। ବ୍ରହ୍ମର୍ଷି ବିଶ୍ୱାମିତ୍ର କହିଲେ, ବତ୍ସ, ଜନକଙ୍କ ଉଦ୍ୟାନରୁ କିଛି ଫୁଲ ନେଇଆସ। ରାଜୋଦ୍ୟାନରେ ବୁଲୁଛନ୍ତି ବେନି ଭାଇ। ଉଦ୍ୟାନ ଅତୀବ ମନଲୋଭା, ବିବିଧ ବର୍ଣ୍ଣର ବୃକ୍ଷ, ଜାତି ଜାତିକା ରଙ୍ଗ ବେରଙ୍ଗର ଫୁଲ, ମୁକ୍ତାକାଶରେ ତାରକା ସଦୃଶ ପ୍ରତୀୟମାନ ହେଉଛି। ସତେ କି ସମୟର ଆକଟନ ମାନି ଚିରଦିନ ପାଇଁ ଏଠାରେ ରହିଯାଇଛି ବସନ୍ତ। ରାଜୋଦ୍ୟାନ ମଧ୍ୟରେ ବେନି ଭାଇଙ୍କୁ ଦେଖି ସଖୀ ଜନକ ନନ୍ଦିନୀ ସୀତାସତୀଙ୍କୁ ସନ୍ଦେଶ ଦେଇଛି।

ଶୁଣିଲେ ତୁଳସୀ ରାମାୟଣର 62ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ। ସୁରଦାସଙ୍କ ରଚନା, କଣ୍ଠଦାନ କରିଛନ୍ତି ଲକ୍ଷ୍ମୀ ଶଙ୍କର।

0: ଶୁଣିଲେ ହିନ୍ଦୀ ଭକ୍ତିଗୀତ, ସୂରଦାସଙ୍କ ରଚନାରୁ କଣ୍ଠଦାନ କଲେ ଲକ୍ଷ୍ମୀ ଶଙ୍କର। ଆକାଶବାଣୀ ବଲାଙ୍ଗୀର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ।
1: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
2: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
1: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
2: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
1: ବିକାଶର ଧାରା ଓଡ଼ିଶା। ବନସ୍ତେ ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
3: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
2: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ

0: ଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା, ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାର।
2: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
3: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
2: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
3: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
6: ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ, କଥାଚିତ୍ର ସୁର। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ସାଥୀ। ଗୀତ ସନ୍ତୋଷ ଆନନ୍ଦ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।